ଆସିନ ଚଉଦ ଦିନ ତଦ ଅନୁଯାୟୀ ଇଂରାଜୀ 2026 ମସିହା ଅକ୍ଟୋବର ମାସ 6 ତାରିଖ ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ଷ୍ଟୁଡ଼ିଓ କୋଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:59 ମିନିଟ୍

ଶ୍ରୋତାବନ୍ଧୁ, ଏଥିଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର କଣ୍ଠଶିଳ୍ପୀମାନେ ଥିଲେ ନମିତା ଅଗ୍ରୱାଲ, ତୃପ୍ତି ଦାସ, ସ୍ୱାଗତିକା ରଥ, ତପୁ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ନବକିଶୋର ମିଶ୍ର। ଗୀତଗୁଡ଼ିକ ଥିଲା ଅଲେଖଚନ୍ଦ୍ର ବିଶ୍ୱାଳ, ନିମାୟୀ ବାନାର୍ଜୀ, ରଘୁନାଥ ରାଉତ ଏବଂ ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ଗୀତ ରଚନାରୁ।

ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ପରେ ପରେ ଶ୍ରୀମଦ ଭାଗବତ ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ମଣିଷ ମନରେ ପୂଜା ଉପାସନାର ଚେତନା ଯେଉଁ କାଳରୁ ଦେଖାଦେଇଛି, ସେହି ସମୟରୁ ତା ସହିତ ପ୍ରଥମେ ଯୋଡ଼ି ହୋଇଯାଇଛି ଶକ୍ତି ଉପାସନା। ଶକ୍ତି ଶବ୍ଦର ଅର୍ଥ ହେଉଛି ସାମର୍ଥ୍ୟ। ଦେବତାମାନେ ଯେତେବେଳେ ସାମର୍ଥ୍ୟହୀନ ହୋଇପଡ଼ିଥିଲେ, ଆସୁରୀ ଶକ୍ତି ନିକଟରେ ବାରମ୍ବାର ହାରିଥିଲେ, ତେଣୁ ସେମାନେ ଏକାଠି ହୋଇ ସାମୂହିକ ପ୍ରାର୍ଥନା କଲେ। ସାମୂହିକ ଆର୍ତ୍ତନିବେଦନ ଓ ଉପାସନାରୁ ସମ୍ଭୂତା ହେଲେ ଅଶେଷ କଲ୍ୟାଣମୟୀ ଜଗତଜନନୀ ମା ଦୁର୍ଗା ଶକ୍ତି। ଅତଏବ ଜଗତମାତା ଦୁର୍ଗା ଦେବୀ ହେଲେ ସକଳ ବୈଦିକ ଶକ୍ତିର ସମନ୍ୱିତ ରୂପ। ପ୍ରାକ୍ ବୈଦିକ କାଳରୁ ଭାରତୀୟମାନେ ଶକ୍ତି ଉପାସନା ସମ୍ପର୍କରେ ସଚେତନ ଥିଲେ। ସୃଷ୍ଟି ସର୍ଜନା ସମୟରେ ସ୍ରଷ୍ଟା ପୁରୁଷ ପ୍ରକୃତିର ଆକର୍ଷଣୀୟ ଶକ୍ତିରେ ମୁଗ୍ଧବିଭୋର ହୋଇ ଚରାଚର ବ୍ରହ୍ମାଣ୍ଡ ରଚନା କରିଥିଲେ। ସେଥିପାଇଁ ଶକ୍ତିର ସର୍ବବ୍ୟାପକତାକୁ ସ୍ୱୀକାର କରିବାକୁ ଯାଇ ନବରାତ୍ର ଆରାଧନା ବେଳେ ଉଚ୍ଚାରଣ କରାଯାଏ, ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା। ଆମ ସମାଜ ଏବେ ବି ପୁରୁଷ ପ୍ରଧାନ ସମାଜ। ଶକ୍ତି ସ୍ୱରୂପା ନାରୀର ଭୂମିକା ସମ୍ପର୍କରେ ସେ ଠିକ୍ ଭାବରେ ଆକଳନ କରିପାରୁନାହିଁ। କେବଳ ଉଚ୍ଚାରଣରେ ସୀମିତ ରଖିଛି, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ତତ୍ର ରମ୍ୟନ୍ତି ଦେବତା। ମାତ୍ର ଆଚରଣରେ ଏହାର ବିରୋଧାଭାସ ଦେଖାଯାଉଛି। ଋଗ୍ବେଦ କାଳରୁ ଦେଖାଯାଏ ସୂର୍ଯ୍ୟଙ୍କ ସହିତ ଶକ୍ତି ଉଷସ, ବରୁଣଙ୍କ ସହ ଶକ୍ତି ବରୁଣାନୀ, ଇନ୍ଦ୍ରଙ୍କ ସହିତ ଶକ୍ତି ଇନ୍ଦ୍ରାଣୀ ଓ ଯମଙ୍କ ଶକ୍ତି ଜମିଙ୍କୁ ଉପାସନା କରାଯାଇ ଆସୁଅଛି। ବୈଦିକ ସାହିତ୍ୟରେ ବିନା ଶକ୍ତିରେ କିଛି ଘଟଣା ଘଟିନାହିଁ କିମ୍ବା କିଛି କଥା ବର୍ଣ୍ଣିତ ହୋଇନାହିଁ। ସମୁଦ୍ର ମନ୍ଥନ କାଳରେ 14 ରତ୍ନ ଆବିଷ୍କାର ହୋଇଥିଲା। ସେଥିରେ ରମ୍ଭା ଆଦି ଅପ୍ସରା, କାମଧେନୁ ଓ ସର୍ବୋପରି ଜଗତଜନନୀ ଲକ୍ଷ୍ମୀ କରିବା ପାଇଁ ଶକ୍ତିଙ୍କର ଆବଶ୍ୟକ ପଡ଼େ। ଅମୃତ ବାଣ୍ଟିବା ବେଳେ ଦେବାସୁରଙ୍କ ସଂଗ୍ରାମକୁ ପ୍ରତିହତ କରିବା ପାଇଁ ତ୍ରୈଲୋକାଧିପତି ଭଗବାନ ବିଷ୍ଣୁଙ୍କୁ ଶକ୍ତି ସ୍ୱରୂପ ମୋହିନୀ ରୂପ ଧାରଣ କରିବାକୁ ପଡ଼ିଥିଲା। ଆଦି ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟିରେ ଶକ୍ତି ହିଁ ଦୃଶ୍ୟମାନ ଚରାଚର ସୃଷ୍ଟିର ସାରସର୍ବସ୍ୱ ସତ୍ତା। ପରମ ପୁରୁଷ ଶିବ ଶକ୍ତିଯୁତ ହୋଇ ଶକ୍ତିମାନ ପାଲଟନ୍ତି, ଅନ୍ୟଥା ଶକ୍ତିବିହୀନ ଶିବ ଶବ ସଙ୍ଗେ ସମାନ। ଶିବଙ୍କ ସଙ୍ଗେ ଶକ୍ତି ନଥିଲେ ସେ ପ୍ରବୃତ୍ତିଶୀଳ ଓ କ୍ରିୟାଶୀଳ ହୋଇପାରନ୍ତି ନାହିଁ। ସେଥିପାଇଁ ଆଧ୍ୟାତ୍ମିକ

0: ମା ରୂପରେ ଶିବ ଏବଂ ମନ ଓ ଶରୀରରେ ଶକ୍ତି। ଶିବ ଜୀବ ରୂପରେ ଯାହା ଭୋଗ କରିବାକୁ କାମନା କରେ ଶକ୍ତି ସେହି ରୂପରେ ପ୍ରକଟ ହୋଇଥାଏ। ଅତଏବ ସମଗ୍ର ଦୃଶ୍ୟମାନ ଜଗତ ଶକ୍ତିରୁ ଉତ୍ପନ୍ନ ହୋଇ ପୁଣି ସେହି ଶକ୍ତିରେ ବିନୀନ ହୋଇଯାଏ। ଦେବୀ ଭାଗବତ ସୂତ ସଂହିତା ଆଦି ଗ୍ରନ୍ଥରେ ଉଲ୍ଲେଖ ଅଛି, ମହିଷାସୁରକୁ ବଦ୍ଧ କଲା ପରେ ଦୁର୍ଗା ଶକ୍ତି ଅନେକ ବିଳମ୍ବରେ ଶାନ୍ତ ହେଲେ। ତାପରେ ଦେବତାମାନେ ତାଙ୍କ ନିକଟରେ ପହଞ୍ଚି ପ୍ରଶ୍ନ କଲେ, ଆପଣ କିଏ? ଦେବୀ କହିଲେ, ମୁଁ ସୃଜନକର୍ତ୍ତା ବ୍ରହ୍ମା, ମୋଠାରୁ ପ୍ରକୃତି ପୁରୁଷାତ୍ମକ ଜଗତ ଉତ୍ପନ୍ନ, ଅତଏବ ସେ ତୁରୀୟ ବ୍ରହ୍ମରୂପୀ ଭଗବତୀ ରୂପ। ସେ ପୁରୁଷ, ସେ ହେ ନାରୀ, ସେ ସ୍ରଷ୍ଟା, ସେ ପୁଣି ସୃଷ୍ଟି। ଆଧ୍ୟାତ୍ମିକ ଚେତନା ଜଗତରୁ ଆମେ ସଂସାରର ଜୀବଜଗତକୁ ଆସିଗଲେ ମାତୃଶକ୍ତି ନାରୀଙ୍କୁ ଭେଟିବା। ମାନବ ସମାଜର ଆରମ୍ଭରୁ ସେ ମନୁଶକ୍ତି ସତରୂପା, ରାବଣ ସଂହାରକାରୀ ସୀତାଙ୍କର ଶକ୍ତି ସୀତା, ବିଶ୍ୱ ସମ୍ମୋହନ କରୁଥିବା ବଂଶୀବାଦକ କୃଷ୍ଣଙ୍କର ହ୍ଲାଦିନୀ ଶକ୍ତି ରାଧା, ସର୍ବୋପରି ମଣିଷର ପାରିବାରିକ ଚକ୍ରରେ ସେ ମା, ଭଉଣୀ, ପତ୍ନୀ ଓ କନ୍ୟା। ସେ ସଂସାର ଚକ୍ରର ସ୍ରଷ୍ଟା ଜନନୀ ଏବଂ ରମଣୀୟ ସୃଷ୍ଟି ପାଇଁ ସର୍ବଶ୍ରେଷ୍ଠ ସୃଷ୍ଟିର ଉପାଦାନ। ସେ ଭୋଗବିଳାସର ପଣ୍ୟ ନୁହେଁ, ଅବା ଅର୍ଦ୍ଧନଗ୍ନ ସୁନ୍ଦରୀ ପ୍ରତିଯୋଗିତାର ଲୋଭିଲା ବସ୍ତୁ ନୁହେଁ। ସେ ଈଶ୍ୱର ସୃଷ୍ଟିର ମୂଳ ଉତ୍ସ। ସେହି ଶକ୍ତି ରୂପାଙ୍କୁ ସମ୍ମାନ ଦେବାର ବର୍ତ୍ତମାନ ସମୟ ଆସିଛି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ରତ୍ନାକର ଚୟନୀ। ଆକାଶବାଣୀ କଟକ ପ୍ରଚାର କରୁଛି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 189।

ପରୀକ୍ଷିତ ପଚାରିଛନ୍ତି, ତାମସ ପ୍ରକୃତି ବୃତ୍ରାସୁରର ଭଗବାନଙ୍କ ପ୍ରତି ଦୃଢ଼ମତି ଏବଂ ଭକ୍ତି ଉତ୍ପନ୍ନ ହେଲା କିପରି? ଶ୍ରୀ ଶୁକଦେବ ସ୍ୱାଭାବିକ ଏହି ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ ଚିତ୍ରକେତୁ ଉପାଖ୍ୟାନ ଅବତାରଣା କରିଛନ୍ତି। ବୃତ୍ରାସୁର ପୂର୍ବ ଜନ୍ମରେ ରାଜା ଚିତ୍ରକେତୁ ରୂପରେ ଜନ୍ମିଥିଲା। ତାହାର ଅସଂଖ୍ୟ ସ୍ତ୍ରୀ ଥିଲେ, କିନ୍ତୁ ଦୈବ ଯୋଗେ ସମସ୍ତେ ବନ୍ଧ୍ୟା ଥିବାରୁ ସେ ନିସନ୍ତାନ ଥିଲା। ଏବେ ସୌଭାଗ୍ୟକ୍ରମେ ଅଙ୍ଗିରା ଋଷି ଆସିଥିବାରୁ ଚିତ୍ରକେତୁ ତାଙ୍କୁ ଅନୁରୋଧ କରିଛି ଯେ ସେ ତାକୁ ପିତୃଋଣରୁ ମୁକ୍ତ କରନ୍ତୁ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 179ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବୁଦା ପ୍ରତି 5-10 ମାଟିଆ ଗୁଣ୍ଡି ପୋକ ଦେଖାଦେଲେ ଜମିର ସୂକ୍ଷ୍ମ ପରିବେଶକୁ ପରିବର୍ତ୍ତନ କରନ୍ତୁ, ଯେପରି କ୍ରମାଗତ ଭାବେ ମାଟି ଓଦା ଓ ଶୁଖିଲା ରହିବ। ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ନ ରହିବା ଦରକାର। ଏହାପରେ ଯଦି ପୋକ ଦେଖାଯାଆନ୍ତି ତେବେ ଏକର ପିଛା ଟ୍ରାଇ ଫ୍ଲୁମେଜୋ ପାଇରିନ୍ 10% ଏସି 94.5 ml କିମ୍ବା ପାଇମେଟ୍ରୋଜିନ୍ 85% WG 120 g କିମ୍ବା 60-80 g ଡାଇନୋଟି ଫ୍ୟୁରାନ୍ 20% SG କିମ୍ବା 200-300 ml ଇଥୋଫେନୋପ୍ରକ୍ସ 10% ଏସି କିମ୍ବା 400 g ଏସି ଫେଟ୍ 75% SP କିମ୍ବା 400-600 ml ଫିପ୍ରୋନିଲ୍ 5% ଏସି 200 ml ପାଣି ନ କରି ସଦାସର୍ବଦା ଉପଯୁକ୍ତ କୀଟନାଶକ କରିବା ପାଇଁ ଟେବୁକୋନାଜୋଲ 85% ସହିତ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ 25% WG 0.4 g କିମ୍ବା ପ୍ରୋପିକୋନାଜୋଲ 75% 1 ml 1 L ପାଣିରେ କିମ୍ବା ହେକ୍ସାକୋନାଜୋଲ 85% 2 ml କିମ୍ବା ଭାଲିଡାମାଇସିନ 3 L 2 ml 1 L ପାଣିରେ ମିଶାଇ 7-10 ଅନ୍ତରରେ 2 ସିଞ୍ଚନ କରନ୍ତୁ। ଧାନ ଗଛରେ ପତ୍ରପୋଡ଼ା ପତ୍ରାଗାର ରୋଗ ଦେଖାଦେଲେ 1 L ପାଣିରେ କପର ଅକ୍ସିକ୍ଲୋରାଇଡ୍ 1 g ସହିତ ପ୍ଲାଣ୍ଟୋମାଇସିନ 1 g ମିଶାଇ ସିଞ୍ଚନ କରନ୍ତୁ। 1 ଏକର ଜମି ପାଇଁ 200 L ପାଣି ଆବଶ୍ୟକ ହୋଇଥାଏ। ମହିଷା ରୋଗ ଦେଖାଦେଲେ 1 L ପାଣି କରନ୍ତୁ, କିମ୍ବା 1 L ପାଣିରେ ସତେଜ ବେଲପତ୍ର କଟା 25 g କିମ୍ବା ତୁଳସୀ ପତ୍ର କଟା 25 g କିମ୍ବା ନିମ୍ବ ପତ୍ର 200 g ସିଞ୍ଚନ କରନ୍ତୁ। ପ୍ରୋପିକୋନାଜୋଲ 25% ଇସି କିମ୍ବା 400 g ମାଙ୍କୋଜେବ 75 WP କିମ୍ବା ଏକର ପ୍ରତି 300 g କାର୍ମେଣ୍ଡାଜିମ 64% ମାଙ୍କୋଜେବ 8% 75 WP ଭଲ ଭାବରେ ମିଶାଇ ସିଞ୍ଚନ କରନ୍ତୁ, କିମ୍ବା ଏକର ପ୍ରତି 300 g କାର୍ବେଣ୍ଡାଜିମ 64% ସହିତ ମାଙ୍କୋଜେବ 8% 75 WP ଭଲ ଭାବରେ ମିଶାଇ ସିଞ୍ଚନ କରନ୍ତୁ। 1 ଏକର ଜମି ପାଇଁ 200 L ପାଣି ଆବଶ୍ୟକ ହୋଇଥାଏ। 45 ଦିନରୁ ଅଧିକ ହୋଇଥିବା ବୁଣାଧାନ ଚାଷ ଜମିରେ ବେଉଷଣ କରନ୍ତୁ ନାହିଁ। ଧାନ ଚାଷରେ ବିଭିନ୍ନ ରୋଗ ପୋକ, ସୂତ୍ରକୃମି ଆକ୍ରମଣ ଓ ପୋଷକ ତତ୍ତ୍ୱ ଅଭାବ ଭଳି ସମସ୍ୟା ଦେଖାଦେଇପାରେ। ଏହାର ସଠିକ୍ କାରଣ ଚିହ୍ନଟ କରି ଠିକ୍ ସମୟରେ ନିୟନ୍ତ୍ରଣ ପଦକ୍ଷେପ ନିଅନ୍ତୁ। ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଗଛକୁ ରାଇସ୍ ହେଲ୍ଥ କ୍ଲିନିକ CRRI କଟକକୁ ନେଇ ଆସନ୍ତୁ। ସୋମବାରରୁ ଶୁକ୍ରବାର ପୂର୍ବାହ୍ନ 10:30 ରୁ 12:30 ମଧ୍ୟରେ ନମୁନା ଯାଞ୍ଚ

0: କରାଯାଏ। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକ ପରିଚାଳନା ଓ ନିୟନ୍ତ୍ରଣ ବିଷୟରେ ଏଠାରୁ ଆପଣ ସାହାଯ୍ୟ ନେଇପାରିବେ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ಕೇರಳ ಮಾಹೆ ದಕ್ಷಿಣ ಕರ್ನಾಟಕ ತಮಿಳುನಾಡು ಜಮ್ಮು ಕಾಶ್ಮೀರ ಲಡಾಖ್ ಹಿಮಾಚಲ ಪಂಜಾಬ್ ಚಂಡೀಗಢ ಹರಿಯಾಣ ದಿಲ್ಲಿ ಉತ್ತರಾಖಂಡ ಲಕ್ಷದ್ವೀಪ್ ಪ್ರಾಂತೇಶು ವಿದ್ಯುತ್ಪಾದ ಪುರಸ್ಸರಂ ಮೇಘಗರ್ಜನಂ ಚ ಸಂಭಾವ್ಯತೆ. ಯಮನ ದೇಶಸ್ಯ ಮಾನ್ಯತಾ ಪ್ರಾಪ್ತೇನ ಶಾಸನೇನ ಹೂತಿ ವಿದ್ರೋಹಿಣಾಂ ವಿರುದ್ಧಂ ಯಮನ್ ಅರುಣೋದಯ ಆಪರೇಷನ್ ಡಾನ್ ಆಫ್ ಯಮನ್ ಇತಿ ಬೃಹತ್ ಸೈನ್ಯ ಅಭಿಯಾನಂ ಪ್ರಾರಬ್ಧಂ. ಶಾಸಕೀಯ ಬಲೈಃ ರಕ್ತಾಭಿ ತಟಸ್ಯ ಮುಖ್ಯ ಸ್ಥಾನೇಷು ಅಗ್ರಗತಿಃ ಪ್ರಾಪ್ತಾ. ಅಭಿಯಾನಸ್ಯಾಸ್ಯ ಮುಖ್ಯಮುದ್ದೇಶ್ಯ ಹೂತಿ ನಿಯಂತ್ರಿತಾನಾಂ ಭೂಭಾಗಾನಾಂ ಪುನರಧಿಗ್ರಹಣಂ ಅಸ್ತಿ. ಪಂಚಸ್ಪರ್ಧಾನಾಂ ಅಸ್ಯಾಃ ಟಿ20 ಶೃಂಖಲಾಯಾಃ ಪ್ರಥಮಂ ಸಮ್ಮುಖೀಕರಣಂ ಅದ್ಯ ಲಖನೌ ನಗರಸ್ಯ ಏಕಾನಾ ಕ್ರೀಡಾಂಗಣೆ ಸಾಯಂ ಸಪ್ತವಾದನಾತ್ ಪ್ರಾರಪ್ಸ್ಯತೆ. ಅಗ್ರಿಮಃ ಸ್ಪರ್ಧಾ ತಾವತ್ ರಾಂಚಿ ಇಂದೋರ್ ಹೈದರಾಬಾದ್ ಬೆಂಗಳೂರು ನಗರೇಷು ಸಮಾಯೋಜಯಿಷ್ಯಂತೆ.
1: ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା. ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ. ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ. ସୁଗମ ସଙ୍ଗୀତ ଶୁଣିପାରିବେ 7:55ରେ. କାର୍ଯ୍ୟକ୍ରମ ଗୀତାଞ୍ଜଳି ପ୍ରଚାର କରିବୁ 8:15ରେ. ପୀଠ ପରିକ୍ରମା କାର୍ଯ୍ୟକ୍ରମ ଶୁଣିପାରିବେ 8:30ରେ. କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ଆକାଶବାଣୀ କେନ୍ଦୁଝର. ମଧ୍ୟାହ୍ନ 12ଟାରେ ପ୍ରଚାର କରିବୁ ଚହଲା କାର୍ଯ୍ୟକ୍ରମ. ଆଜି ଏଥିରେ ରହିଛି ଝୁମର ଗୀତ. ପରିବେଷଣ କରିବେ ଶିଳ୍ପୀ ଦୁଷ୍ମନ୍ତ କୁମାର ବସା ଏବଂ ସାଥୀ କଳାକାରମାନେ. ଦିନ 1:20ରେ ପ୍ରଚାର କରିବୁ ନାରୀ ମହଲ କାର୍ଯ୍ୟକ୍ରମ. କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ. ଅପରାହ୍ନ 5:30ରେ ପ୍ରଚାର କରିବୁ ଏନ୍ସିଇଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ. ସନ୍ଧ୍ୟା 6ଟାରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ଶୁଣିପାରିବେ ଯୁବ ଶ୍ରୋତାବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ସୂଚନା ଓ ସମ୍ବାଦ. କାର୍ଯ୍ୟକ୍ରମ ପ୍ରଚାର କରିବୁ 6:30ରେ. ରାତି 7ଟାରେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ. ଆଜି ଏଥିରେ ରହିଛି କୁଲ୍ଲୁ ସମ୍ପ୍ରଦାୟର ଗୀତ. ରାତି 7:30ରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ. ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 8ଟାରେ. ରାତି 8:30ରେ ଶୁଣିପାରିବେ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ. ଗୀତ ଅତୀତ ସଙ୍ଗୀତକୁ ନେଇ ଆମର ଏହି ବିଶେଷ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଆଜି ରାତି 8:40ରେ. ମ୍ୟାଗାଜିନ୍ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10ଟାରେ. ରାତି 10:30ରେ ଶୁଣିପାରିବେ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ. ଶ୍ରୋତବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ମନ୍ତ୍ରୀ ଶ୍ରୀ ସିଂ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନ ଏବଂ ଆସାମର ଗୋଟିଏ ଲୋକସଭା ଆସନ ଉପନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ଶୁକ୍ରବାର ଭୋଟ ଗଣନା କରାଯିବ। ତାମିଲନାଡୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍, ପୁଡୁଚେରୀର ଛାଣ୍ଟାବାଭାଡ଼ି ଏବଂ ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ପାଇଁ ଭୋଟ ଗ୍ରହଣ ହେଉଛି। ସେହିପରି ଆସାମର ନାଗାଓଁ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ମତଦାନ ହେଉଛି। ଛାତ୍ର ସଂସଦ ନିର୍ବାଚନ କେବଳ ଔପଚାରିକତା ନୁହେଁ, ଏହା ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ଅଧିକାର ଓ ଭବିଷ୍ୟତ ନେତୃତ୍ୱ ଗଢ଼ିବାର ସୁଦୃଢ଼ ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଯୁବପିଢ଼ିଙ୍କ ଚିନ୍ତା, ଦୃଷ୍ଟିକୋଣ ଓ ନେତୃତ୍ୱ ଦକ୍ଷତାକୁ ନୂଆ ଦିଗ ଦେବାରେ ଏହି ନିର୍ବାଚନ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ମାସରେ ପୁଲିସ୍ ଏସ୍ଆଇ ସାନି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡ଼ିଶା ୟୁନିଫର୍ମଡ୍ ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି, ଚଳିତ ଥର ପରୀକ୍ଷା ଅନ୍ଲାଇନ୍ ଜରିଆରେ ନ ହୋଇ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଓଏମ୍ଆର୍ ସିଟ୍ ମାଧ୍ୟମରେ କରାଯିବ। ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ଆଜି ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ସ୍ୱଚ୍ଛତା ଓ ପରିମଳ ଅଭିଯାନର ଆୟୋଜନ କରାଯିବ। ସମସ୍ତ ସରକାରୀ କାର୍ଯ୍ୟକ୍ରମ ଭାବନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱରରେ ଆୟୋଜିତ 3-ଦିନିଆ ସପ୍ତମ ଓଡ଼ିଶା ଟ୍ରାଭେଲ୍ ବଜାର ଉଦ୍ଯାପିତ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ 200ରୁ ଅଧିକ କ୍ରେତା ଏବଂ 100ରୁ ଅଧିକ ପର୍ଯ୍ୟଟନ ଓ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କ ହବିଶାଳୀ ଯୋଜନାରେ ହବିଶାଳୀମାନେ ପୁରୀରେ ରାଇ ଦାମୋଦର ବ୍ରତ ପାଇଁ ଅନ୍ଲାଇନ୍ରେ ଆଜି ପୂର୍ବାହ୍ନ 10ଟାରୁ ଆବେଦନ କରିପାରିବେ। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି 3ଟି ସ୍ଥାନରେ 2500 ହବିଶାଳୀଙ୍କ ନିଃଶୁଳ୍କ ରହଣି, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ, ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ରାଜ୍ୟର 30ଟି ଜିଲ୍ଲାରୁ ଆବେଦନକାରୀ edistrict.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ। କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ 100 ବର୍ଷ ପୂରଣ ହେଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱତନ୍ତ୍ର ତୋରଣ ସ୍ଥାପନ ସହ ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ପରିମଳ ଓ ନିଶା ନିବାରଣ ଉପରେ ଆଲୋଚନା ହୋଇଥିଲା। ସେହିପରି ଗଞ୍ଜାମ ଜିଲ୍ଲାରେ ଉପଖଣ୍ଡସ୍ତରୀୟ ଦୁର୍ଗାପୂଜା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 23,000ରୁ ଅଧିକ ସୌର ପ୍ୟାନେଲ ସ୍ଥାପନ କରାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା 50,000 ସୌର ପ୍ୟାନେଲ ସ୍ଥାପନ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଗତକାଲି ଜିଲ୍ଲାରେ ସେବା ସେତୁ ଅଭିଯାନ ଆରମ୍ଭ କରାଯାଇଛି।

0: ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ନାଗରିକମାନେ ଫର୍ମ 6 ମାଧ୍ୟମରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିଲାଗି କୌଣସି ଅତିରିକ୍ତ ଘୋଷଣାନାମାର ଆବଶ୍ୟକ ହେବ ନାହିଁ ବୋଲି ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶେଷ କରିବା ପରେ 17 ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ ସହ ଜିଲ୍ଲାର ଯୁବପିଢ଼ିଙ୍କୁ ଦକ୍ଷତା ପ୍ରଶିକ୍ଷଣ ମାଧ୍ୟମରେ ସ୍ୱାବଲମ୍ବୀ କରିବା ପ୍ରୟାସ ଜାରି ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡ଼ା ଦୁର୍ଗାମଣ୍ଡପ ପରିସରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 108 ଜଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ କରାଯାଇଥିଲା। ରଣଜୀ ଟ୍ରଫି 2026-27 କ୍ରିକେଟ୍ ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏଥିରେ ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଦଳରେ 16 ଜଣଙ୍କୁ ସାମିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ରୁଟ୍ କେନାଲ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରିୟଙ୍କା ଷଡ଼ଙ୍ଗୀ।
2: ଯଦିଓ ଆମେ ସମସ୍ତେ ଅଳ୍ପେ ବହୁତ ଜାଣିଛେ ଯେ ଦାନ୍ତ ରୋଗ ଅନ୍ୟ ରୋଗକୁ ବାଟ କଢ଼ାଏ, ତଥାପି ପ୍ରାୟତଃ ଆମେମାନେ ଆମର ପାଟି ତଥା ଦାନ୍ତର ସୁରକ୍ଷା ପାଇଁ ବିଶେଷ ଭାବରେ ସଚେତନ ହେଉନାହୁଁ। ଯଦି ଦାନ୍ତ କୀଟାଣୁଗ୍ରସ୍ତ ହୋଇ କ୍ଷୟ ହେଲା, ଯାହାକୁ ସାଧାରଣ ଭାଷାରେ ପୋକଖିଆ ଦାନ୍ତ କୁହାଯାଏ, ତେବେ ମଧ୍ୟ ଆମେ ଏହାର ଉପଚାର ପାଇଁ ସାଧାରଣତଃ ମନ ଦେଉନାହୁଁ। ଯେପର୍ଯ୍ୟନ୍ତ ସେ ଦାନ୍ତ ବିନ୍ଧା ଅସହ୍ୟ ନ ହୋଇଯାଏ, ଆମେ ଡାକ୍ତରଙ୍କ ପାଖକୁ ଯିବା ପସନ୍ଦ କରୁନୁ। ଯେଉଁ ରୋଗୀମାନେ ଏଣ୍ଡୋଡଣ୍ଟିକ୍ସକୁ ଆସନ୍ତି, ସେମାନଙ୍କର ଦାନ୍ତ ବିନ୍ଧା ହୋଇଥାଏ, ମାଢ଼ିରେ ପୂଜ ମଧ୍ୟ ହୋଇଯାଇଥାଏ, କିମ୍ବା ଆଉ କିଛିଙ୍କର କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇ ଭଙ୍ଗା ଦାନ୍ତ ସହିତ ଆସିଥାନ୍ତି। କିନ୍ତୁ ଦୁଃଖର ବିଷୟ ହେଲା ଯେ ସେମାନେ ଦାନ୍ତଟିକୁ ସୁରକ୍ଷିତ କରିବାକୁ ଚାହାନ୍ତିନି, ବରଂ ଦାନ୍ତଟିକୁ ଉପାଡ଼ି ଦେବା ସେମାନଙ୍କୁ ଠିକ୍ ଲାଗେ। କିନ୍ତୁ ଯାହାଦ୍ୱାରା ଆମକୁ ଖାଦ୍ୟ ଚୋବାଇ ଖାଇବାରେ ଅସୁବିଧା ହେବ ଏବଂ ଆମ ମୁଖର ସୌନ୍ଦର୍ଯ୍ୟ ଉପରେ ବି ପ୍ରଭାବ ପଡ଼ିବ। ତେଣୁ ଆଧୁନିକ ଚିକିତ୍ସା ବିଜ୍ଞାନର ପ୍ରଗତି ଦ୍ୱାରା ଏକ ନୂଆ ଉପାୟ ବାହାରିଛି, ଯାହାଦ୍ୱାରା ପୋକଖିଆ ଦାନ୍ତ ବା ଭାଙ୍ଗି ଯାଇଥିବା ଦାନ୍ତକୁ ରକ୍ଷା କରାଯାଇପାରିବ ଏବଂ ଆମେ ପୂର୍ବ ପରି ଖାଦ୍ୟ ଚୋବାଇ ଖାଇପାରିବା। ଏହି ଚିକିତ୍ସାକୁ ସାଧାରଣ ଭାଷାରେ ରୁଟ୍ କେନାଲ ଟ୍ରିଟମେଣ୍ଟ ବା ଦାନ୍ତ ମୂଳ ଚିକିତ୍ସା କୁହାଯାଏ। ଏହି ପଦ୍ଧତି ଦ୍ୱାରା ଆମେ କ୍ଷୟପ୍ରାପ୍ତ ଦାନ୍ତକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିପାରିବା। ଏହି ଚିକିତ୍ସା ଦ୍ୱାରା ଡେଣ୍ଟିଷ୍ଟ ଦାନ୍ତ ମଧ୍ୟରେ ଏକ କଣା କରି ଦାନ୍ତର ମୂଳକୁ ବିଭିନ୍ନ ଉପକରଣ ମାଧ୍ୟମରେ ସଫା କରିଥାନ୍ତି, ତାପରେ ସେହି ମୂଳରେ କିଛି ଔଷଧୀୟ ପଦାର୍ଥ ଦେଇ ତାକୁ ବନ୍ଦ କରିଥାନ୍ତି। ଏହି ପଦ୍ଧତି ଦ୍ୱାରା ରୋଗୀକୁ କୌଣସି କଷ୍ଟ ହୁଏ ନାହିଁ, କାରଣ ଏହି ପଦ୍ଧତିରେ ଲୋକାଲ ଆନାସ୍ଥେସିଆ ବା ସ୍ଥାନୀୟ ନିଶ୍ଚେତକ ବ୍ୟବହାର କରାଯାଏ। ଏଥିନିମନ୍ତେ 2-3 ଥର ରୁଟ୍ କେନାଲ ସ୍ପେଶାଲିଷ୍ଟଙ୍କ ପାଖକୁ ଯିବାକୁ ପଡ଼ିଥାଏ। ପେନ୍ କମେଇବା ପାଇଁ ପେନ୍ କିଲର ଆଉ ଇନଫେକ୍ସନ କମେଇବା ପାଇଁ ଆଣ୍ଟିବାୟୋଟିକ୍ ମଧ୍ୟ ଦିଆଯାଏ। ଏହି ଚିକିତ୍ସା ପରେ ସେହି ଦାନ୍ତରେ ଏକ କ୍ରାଉନ୍ ବା କ୍ୟାପ୍ ଲଗେଇବା ନିହାତି ଆବଶ୍ୟକ, ନଚେତ୍ କିଛି ଦିନ ପରେ ଦାନ୍ତଟି ଭାଙ୍ଗି ଯିବାର ସମ୍ଭାବନା ଥାଏ। ଲୋକମାନଙ୍କ ମନରେ ଏକ ଧାରଣା ଥାଏ ଯେ ରୁଟ୍ କେନାଲ ଟ୍ରିଟମେଣ୍ଟ ବହୁତ ବ୍ୟୟ ସାପେକ୍ଷ, କିନ୍ତୁ ପ୍ରକୃତରେ ଏହା ଠିକ୍ ଧାରଣା ନୁହେଁ, କାରଣ ଏହି ଉପଚାର ପରେ ଦାନ୍ତଟି 5-10 ବର୍ଷ ରହିପାରେ। ତେଣୁ ଯାହା ବି ଖର୍ଚ୍ଚ ହୋଇଥାଏ ତାହାଠାରୁ ଅଧିକ ସମୟ ପାଇଁ ସେ ଦାନ୍ତଟି ଆମ ଉପଯୋଗରେ ଆସେ। ତେଣୁ ସାଧାରଣ ଜନତାକୁ ମୋର ଅନୁରୋଧ, ଦାନ୍ତ କ୍ଷୟ ଯେକୌଣସି କାରଣରୁ ହୋଇଥିଲେ ମଧ୍ୟ ତାକୁ ନ ଉପାଡ଼ି ଏହି ଟ୍ରିଟମେଣ୍ଟ ଦ୍ୱାରା ରକ୍ଷା କରିବା ଉଚିତ। ଏହାଦ୍ୱାରା ଆମର ଅନେକ ସୁବିଧା ହୋଇଥାଏ, ଯେପରିକି ମୁଖର ସୌନ୍ଦର୍ଯ୍ୟ ରକ୍ଷା ହୋଇଥାଏ ଓ ଆମେ ଖାଦ୍ୟ ଭଲ ଭାବରେ ଚୋବାଇ ଖାଇପାରୁ। ପୂର୍ବରୁ ଏହି ପ୍ରକାରର ଚିକିତ୍ସା ପଦ୍ଧତି ଉପଲବ୍ଧ ନଥିଲା, ବର୍ତ୍ତମାନ ଏହା ପ୍ରାୟ ସବୁ ଡେଣ୍ଟିଷ୍ଟଙ୍କ ପାଖରେ ଉପଲବ୍ଧ। ତେଣୁ ଦାନ୍ତର ପୁନର୍ନିର୍ମାଣ ପାଇଁ ଆମେ ସମସ୍ତେ ଏହି ପଦ୍ଧତିରେ ଚିକିତ୍ସିତ ହୋଇପାରିବା, ଯାହାକି ବିଶେଷ ବ୍ୟୟ ସାପେକ୍ଷ ନୁହେଁ। ଦାନ୍ତଟି କେବଳ ଇନଫେକ୍ସନ ବା ପୋକ ଖାଇବା ଯୋଗୁଁ ନଷ୍ଟ ହୋଇଥିବ ବୋଲି କିଛି ମାନେ ନାହିଁ, ଅନ୍ୟ କାରଣ ଯେମିତିକି ଦାନ୍ତ ଘୋରି ହେବା, ଯେଉଁଟାକି ପାନଖିଆ ଦାନ୍ତରେ ଦେଖାଯାଏ, ଏବଂ ଦାନ୍ତରେ ମାଡ଼ ବାଜିଥିବା, ଆଉ ଦାନ୍ତର ପୋଜିସନ ଠିକ୍ କରିବା ପାଇଁ ବି ରୁଟ୍ କେନାଲ ଟ୍ରିଟମେଣ୍ଟ କରାଯାଇଥାଏ। ଯେଉଁ କ୍ୟାପ୍ କିମ୍ବା କ୍ରାଉନ୍

0: କେନାଲ ଟ୍ରିଟମେଣ୍ଟ ପରେ ଲଗାଯାଏ ସେ ବିଭିନ୍ନ ପ୍ରକାରର ହୋଇଥାଏ, ଯେମିତିକି ମେଟାଲ କ୍ରାଉନ, ମେଟାଲ ସେରାମିକ କ୍ରାଉନ ଏବଂ ଅଲ୍ ସେରାମିକ କ୍ରାଉନ। ମେଟାଲ କ୍ରାଉନଟି ଷ୍ଟିଲ୍ ପରି ଦେଖାଯାଏ ଏବଂ ସବୁଠୁ କମ୍ ଖର୍ଚ୍ଚରେ ହୋଇଯାଇପାରେ, ଯେବେକି ମେଟାଲ ସେରାମିକ ଏବଂ ଅଲ୍ ସେରାମିକ କ୍ରାଉନ ପାଇଁ ଟିକେ ଅଧିକା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଆପଣ କେଉଁ ପ୍ରକାରର କ୍ୟାପ୍ ଲଗେଇବେ ସେଇଟା ଆପଣଙ୍କ ଉପରେ ନିର୍ଭର କରେ। ମୋର କେବଳ ଆପଣମାନଙ୍କୁ ଏତିକି ଉପଦେଶ ଯେ ଦାନ୍ତଟିକୁ ନ ଉପାଡ଼ି ରୁଟ୍ କେନାଲ ଟ୍ରିଟମେଣ୍ଟ ଦ୍ୱାରା ରକ୍ଷା କରିବା ପାଇଁ ଚେଷ୍ଟା ନିଶ୍ଚୟ କରନ୍ତୁ, କାରଣ ଆପଣଙ୍କ ମୁଖର ସୌନ୍ଦର୍ଯ୍ୟ ଆପଣଙ୍କ ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ରୁଟ୍ କେନାଲ ଏ ସମ୍ପର୍କରେ କହିଲେ ଡାକ୍ତର ପ୍ରିୟଙ୍କା ଷଡ଼ଙ୍ଗୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 17:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପାଞ୍ଚଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଜାରି ରହିଛି ମତଗ୍ରହଣ. ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ରାଜ୍ୟସଭା ଆସନଗୁଡ଼ିକ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିବସ. ହିମାଚଳ ପ୍ରଦେଶକୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି. ଓଡ଼ିଶା ଗସ୍ତରେ ଆସି ଆଜି କୋରାପୁଟ ହାଲ୍ରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ. ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ପାଞ୍ଚଟିକିଆ ଟି20 କ୍ରିକେଟ୍ ସିରିଜ୍ରେ ଆଜି ଲକ୍ଷ୍ନୌଠାରେ ଖେଳାଯିବ ପ୍ରଥମ ମ୍ୟାଚ୍. ପାଞ୍ଚଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ କରାଯାଉଛି. ତାମିଲନାଡୁର ମଦୁରନ୍ତକମ୍, ଧରାପୁରମ୍ ଏବଂ ପୁଡୁଚେରୀର ଥଟାଞ୍ଚାୱାଡ଼ି ଓ ପଶ୍ଚିମବଙ୍ଗର ରେଜିନଗର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ଆଜି ମତଗ୍ରହଣ କରାଯାଉଛି. ଆସାମର ନାଗାଓଁ ଲୋକସଭା ଆସନ ପାଇଁ ମଧ୍ୟ ଆଜି ମତଦାନ ଅନୁଷ୍ଠିତ ହେଉଛି. ଆସନ୍ତା ଶୁକ୍ରବାର ଏହି ଆସନଗୁଡ଼ିକରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ. ଉତ୍ତରପ୍ରଦେଶର ଖାଲି ହେବାକୁ ଯାଉଥିବା ରାଜ୍ୟସଭା ଆସନଗୁଡ଼ିକ ପାଇଁ ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ. ବିଜେପି ପକ୍ଷରୁ ଏହି ଆସନଗୁଡ଼ିକ ପାଇଁ 8 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି. ସେମାନେ ହେଲେ ଧରମପାଲ ସିଂ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀକୃଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂ ରାୱତ, ରାମପ୍ରତାପ ସିଂ ଚୌହାନ ଏବଂ ସ୍ମୃତି ଗଙ୍ଗୱାର. ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ କ୍ରମେ ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି. ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ଖାଲି ପଡ଼ିବାକୁ ଯାଉଥିବା ରାଜ୍ୟସଭା ଆସନଗୁଡ଼ିକ ପାଇଁ ଆସନ୍ତା 16 ତାରିଖରେ ଭୋଟ୍ ଗ୍ରହଣ କରାଯିବ. ସେଥିମଧ୍ୟରେ ଉତ୍ତରପ୍ରଦେଶର 10ଟି, ଉତ୍ତରାଖଣ୍ଡର ଗୋଟିଏ ଏବଂ ପଶ୍ଚିମବଙ୍ଗର ଗୋଟିଏ ଆସନ ଅନ୍ତର୍ଭୁକ୍ତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯାଉଛନ୍ତି. ବିଳାସପୁରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଏହାପରେ ସେ ମନାଲି ଯାତ୍ରା କରିବେ. ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ସମାବେଶକୁ ସମ୍ବୋଧନ କରିବା ସହ ସ୍ନାତକୋତ୍ତର ଡାକ୍ତର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ. ପୂର୍ବାହ୍ନ 10:30ରେ ରାଷ୍ଟ୍ରପତି ଏମ୍ସରେ ପହଞ୍ଚିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି. ରାଷ୍ଟ୍ରପତିଙ୍କ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ହିମାଚଳ ପ୍ରଦେଶର ରାଜ୍ୟପାଳ କବିନ୍ଦର ଗୁପ୍ତା ଏବଂ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ. ଆସନ୍ତାକାଲି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ମନାଲିର ପ୍ରସିଦ୍ଧ ହିଡିମ୍ବା ମନ୍ଦିର ଓ ରୋହତାଙ୍ଗସ୍ଥିତ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବେ. ଗୁରୁବାର ପୂର୍ବାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି. ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ନୂଆଦିଲ୍ଲୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରିବେ. ଆକାଶବାଣୀ ସମ୍ବାଦ ବିଭାଗ ସହ କଥାବାର୍ତ୍ତା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମୁରଲୀ ମନୋହର ପାଠକ କହିଛନ୍ତି, ସମାବର୍ତ୍ତନ ସମାରୋହରେ 1,300ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ. ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 3 ଜଣ ଛାତ୍ରଙ୍କୁ ଆଜି ଶଙ୍କରଦୟାଲ ଶର୍ମା ପଦକ ପୁରସ୍କାର ପ୍ରଦାନ କରାଯିବ. 240 ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଏବଂ 3ଟି ଶିକ୍ଷାବର୍ଷର 60 ଜଣ ଛାତ୍ରଛାତ୍ରୀଙ୍କୁ ସମାରୋହରେ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ ବୋଲି ପ୍ରଫେସର ପାଠକ ସୂଚନା ଦେଇଛନ୍ତି. ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ନ୍ୟୁୟର୍କଠାରେ ଗତକାଲି ଆମେରିକୀୟ ବ୍ୟବସାୟୀ ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କରିଛନ୍ତି. ଭାରତ ସହ ବ୍ୟବସାୟିକ ସହଭାଗିତା ଏବଂ ନିବେଶକୁ

0: ଅଧିକ ସୁଦୃଢ଼ କରିବାରେ ମତବିନିମୟ ହୋଇଥିଲେ। ଦୀର୍ଘକାଳୀନ ବ୍ୟବସାୟ କ୍ଷେତ୍ର ଉପରେ ଶ୍ରୀ ଗୋଏଲ ଏହି ଅବସରରେ ପ୍ରତିନିଧି ମଣ୍ଡଳୀଙ୍କୁ ଅବଗତ କରାଇଛନ୍ତି। ଜି ଟ୍ୱେଣ୍ଟି ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ଗୋଏଲ ଆମେରିକା ଗସ୍ତରେ ଯାଇଛନ୍ତି। ଶିକାଗୋଠାରେ ଆମେରିକୀୟ ବ୍ୟବସାୟୀ ନେତୃମଣ୍ଡଳୀ ଏବଂ ପ୍ରବାସୀ ଭାରତୀୟଙ୍କ ସହ ଶ୍ରୀ ଗୋଏଲ ମତ ବିନିମୟ କରିଛନ୍ତି। ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଜାତୀୟ ମହିଳା କମିଶନ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମହିଳାଙ୍କ ଅଧିକାର ଏବଂ ସମ୍ମାନର ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଏସ୍ ବର୍ମା କମିଟିର 2013 ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶାବଳୀରେ ସ୍ୱତନ୍ତ୍ର ଆପ୍ ଏବଂ ପରିବହନ କ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥାର ଉପଯୋଗକୁ ଗୁରୁତ୍ୱ ଦିଆଯାଇଛି। କମିଶନ ଅଧ୍ୟକ୍ଷା ବିଜୟା ରାହତକର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମନ୍ତ୍ରୀ ଶ୍ରୀ ସିଂ ଆଜି ବିଶାଖାପାଟଣା ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସ୍ଥିର ହୋଇଛି। ଓଡ଼ିଶାର କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଗସ୍ତ କରି ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଅବସରରେ ହାଲ୍ ପକ୍ଷରୁ ନିର୍ମିତ 2000ତମ ଏରୋ ଇଞ୍ଜିନ୍ର ହସ୍ତାନ୍ତର ପ୍ରକ୍ରିୟା ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ। ଏହି ଅବସରରେ 200 କୋଟି ଟଙ୍କା ବ୍ୟୟ ଅଟକଳରେ ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ଉତ୍ପାଦନ ଲାଇନ୍ ପ୍ରତିଷ୍ଠା ଉପରେ ମଧ୍ୟ ଆଲୋକପାତ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ବିଶାଖାପାଟଣାଠାରେ ପ୍ରତିରକ୍ଷା ମନ୍ତ୍ରୀ ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ର ଫ୍ଲିଟ୍ ସପୋର୍ଟ ସିପ୍ ପ୍ରଥମ ପର୍ଯ୍ୟାୟକୁ ଶୁଭାରମ୍ଭ କରିବା ସହ ପଞ୍ଚମ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ବିକଶିତ ସିପିଏ ଚତୁର୍ଥର ମଧ୍ୟ ଆଜି ମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିପାରିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ସରକାରୀ ଇ ମାର୍କେଟ୍ ପ୍ଲେସ୍ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2016 ଅଗଷ୍ଟ 9 ତାରିଖରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ସାର୍ବଜନୀନ କ୍ରୟ ଉଦ୍ଦେଶ୍ୟରେ ଏକ ଅନ୍ଲାଇନ୍ ପ୍ଲାଟଫର୍ମ ଇ ମାର୍କେଟ୍ ପ୍ଲେସ୍କୁ କାର୍ଯ୍ୟକାରୀ କରାଯାଇଥିଲା। ଏହା ପୂର୍ବରୁ ସରକାରୀ କ୍ରୟ ପାଇଁ ପୃଥକ ବିଭାଗୀୟ ଟେଣ୍ଡର ଚୁକ୍ତିନାମା ଏବଂ ମଧ୍ୟସ୍ଥିଙ୍କ ମାଧ୍ୟମରେ କାର୍ଯ୍ୟ ସମ୍ପନ୍ନ କରାଯାଉଥିଲା। ତେବେ ଏହି ପ୍ଲାଟଫର୍ମ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ଅଧୀନରେ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାରୀ କାର୍ଯ୍ୟାଳୟ ଏବଂ ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ପ୍ରଦତ୍ତ ସାଧାରଣ ସୂଚୀରୁ ସାମଗ୍ରୀ କ୍ରୟ କରିଥାନ୍ତି। ପଞ୍ଜୀକୃତ ବିକ୍ରେତା କିମ୍ବା ଉଦ୍ୟୋଗ କ୍ଷେତ୍ର ବିତରକଙ୍କ ବିନା ସିଧାସଳଖ ଏହି ପୋର୍ଟାଲରେ ତାଲିକାଭୁକ୍ତ ହୋଇ ନିଜର ସାମଗ୍ରୀ ବିକ୍ରି କରିପାରୁଛନ୍ତି। ଗତ ଅଗଷ୍ଟ ମାସ ସୁଦ୍ଧା ଏହି ପ୍ଲାଟଫର୍ମ ଅଧୀନରେ 3,70,00,000 ଅଧିକ ସାମଗ୍ରୀ କ୍ରୟ କରାଯାଇଛି ଏବଂ ଏ କ୍ଷେତ୍ରରେ 2,00,00,000 କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ଏହି ପଦକ୍ଷେପ ଦ୍ୱାରା ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକର ବ୍ୟବସାୟ ମଧ୍ୟ ବୃଦ୍ଧି ପାଇଛି। ସମ୍ପୂର୍ଣ୍ଣ ବ୍ୟବସାୟ ମଧ୍ୟରୁ 45%ରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ରର ହୋଇଛି। ଏହାର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: ସରକାରୀ ବ୍ୟବସ୍ଥାଓଂ ମେଁ କୈସେ ପାରଦର୍ଶିତା ଆ ରହି ହେ ଇସ୍କା ଏକ ଉତ୍ତମ ଉଦାହରଣ ହମାରୀ ସରକାରୀ ଖରିଦି ପ୍ରକ୍ରିୟା ହେ। ଜବ ସେ ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ यानी जेम पोर्टल अस्तित्व में आया है, सारी खरीद एक प्लेटफॉर्म पर सबके सामने होती। अब दूर दराज के गांव के लोग, छोटे दुकानदार और सेल्फ हेल्प ग्रुप, स्वयं सहायता समूह सीधे सरकार को अपना प्रोडक्ट बेच सकते हैं।
0: ଫ୍ଲାଇ ଦୁବାଇ ବିମାନରେ ଓମାନର ସହ ପାଇଲଟଙ୍କ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଇରାନ୍କୁ ଦାୟୀ କରିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସ୍ଠାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ଟ୍ରମ୍ପ କହିଛନ୍ତି, ବ୍ୟକ୍ତିଗତ ଭାବେ ସେ ଏହା ବିଶ୍ୱାସ କରନ୍ତି। ଗତମାସ 30 ତାରିଖରେ ଫ୍ଲାଇ ଦୁବାଇ ବିମାନ FZ-1073କୁ ଅପହରଣ ଏବଂ ଦୁର୍ଘଟଣା ବିଫଳ ହେବା ପରିପ୍ରେକ୍ଷୀରେ ଶ୍ରୀ ଟ୍ରମ୍ପ ଏହା କହିଛନ୍ତି। ଓମାନର ସହ ପାଇଲଟ ହମାମ ଅଲ୍ ହମାମି କକ୍ପିଟ୍ ଭିତରେ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମାଚ୍ଛରଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ସତ୍ତ୍ୱେ କ୍ୟାପ୍ଟେନ୍ ମାଚ୍ଛର ସହ ପାଇଲଟଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ବିମାନକୁ ସଫଳ ଅବତରଣ କରାଇଥିଲେ। ଭାରତ ୱେଷ୍ଟଇଣ୍ଡିଜ୍ ପୁରୁଷ ଦଳ ମଧ୍ୟରେ 5ଟିକିଆ ଟି20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଆଜି

0: ପ୍ରଥମ ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଏବଂ ଦିନିକିଆ ଆନ୍ତର୍ଜାତିକ ସିରିଜ୍କୁ 2-1 ଅକ୍ତିଆର କରିବା ପରେ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ଏସୀୟ କ୍ରୀଡ଼ା ଦଳରେ ସାମିଲ ହୋଇଥିବା 10 ଜଣ ଖେଳାଳି ଏହି ସିରିଜ୍ ପାଇଁ ଭାରତୀୟ ଦଳରେ ରହିଛନ୍ତି। ସିରିଜ୍ର ଅନ୍ୟ 4ଟି ମ୍ୟାଚ୍ ରାଞ୍ଚିରେ 9 ତାରିଖରେ, ଇନ୍ଦୋରରେ 11 ତାରିଖରେ, 14 ତାରିଖରେ ହାଇଦ୍ରାବାଦ ଏବଂ 17 ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ। ପାଣିପାଗ। କେରଳ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ। ଲଦାଖ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଜାରି ରହିଛି ମତଗ୍ରହଣ। ଉତ୍ତରପ୍ରଦେଶର ଆଜି ଶେଷ ଦିବସ। ହିମାଚଳ ପ୍ରଦେଶକୁ ଆଜିଠାରୁ 3 ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ଓଡ଼ିଶା ଗସ୍ତରେ ଆସି ଆଜି କୋରାପୁଟ ହାଲ୍ରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ 5ଟିକିଆ T20 କ୍ରିକେଟ୍ ସିରିଜ୍ରେ ଆଜି ଲକ୍ଷ୍ନୌଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳୀ ଅଖଳ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ।
2: ମୁର୍ମୁ ତିକିନା ଜୋହାର ସାଉତେ ଏହବ ଏନା ତେହେଁ।

ଶେଷ ହେଲା ସାନ୍ତାଳୀ ଅଖଳା କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ମହେନ୍ଦ୍ରନାଥ ମୁର୍ମୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୁଗମ ସଙ୍ଗୀତ।

ସମାଜକୁ ନେଇ ମଣିଷ ବଞ୍ଚେ, ଜୀବନବୋଧର ମହାମନ୍ତ୍ରକୁ ଉଚ୍ଚାରଣ କରେ, ଚଲାପଥ କୁସୁମିତ ହେଉ ବା କଙ୍କରିତ, କିଛି ଆଶା, କିଛି ବିଶ୍ୱାସ ଆଉ କିଛି ଭରସାକୁ ନେଇ ମଣିଷ ଚାଲେ ଆଗକୁ ଆଗକୁ। କେବେ କେବେ ପାଦ ଛୁଣ୍ଟେ, ଲହୁଲୁହାଣ ହୁଏ, ଠିକ୍ ସେହି ସମୟରେ ଅସହାୟ ଯନ୍ତ୍ରଣା ଜର୍ଜରିତ ମନଟିଏ ଖୋଜେ କାହାର ଆଶ୍ୱାସନାର ସ୍ପର୍ଶଟିଏ। ଜୀବନ ଅନେକ ଭିଡ଼ ଭିତରେ ଥାଇ ବି ବେଳେବେଳେ ଖୁବ୍ ନିଃସଙ୍ଗ ଅନୁଭବ କରେ। ଇଚ୍ଛା ହୁଏ କାହାର ସାହାଚର୍ଯ୍ୟ ଟିକେ ପାଇଲେ ଅନ୍ତରକୁ ଖୋଲିଦେଇ ନିଃସଙ୍ଗତାର ବୋଝକୁ ଉତ୍ତାରି ଦେଇପାରନ୍ତା। ଅଭାବୀ ଲୋକଟିଏ ଭାବେ କିଛି ଆର୍ଥିକ ସହାୟତା ମିଳିଲେ ଜୀବନ ଆଉ ଟିକେ ଭଲରେ କଟନ୍ତା। ରୋଗୀ ଲୋକଟିଏ ସୁସ୍ଥ ଜୀବନ ପାଇଁ ବ୍ୟାକୁଳ ହୁଏ। ଏ ଜୀବନ ଶ୍ରୋତାବନ୍ଧୁ ଏମିତି ହିଁ, ଅନେକ ସମସ୍ୟା ଓ ଅନେକ ଆବଶ୍ୟକତା ଭିତରେ କେମିତି କେଜାଣି ଜୀବନ ଛନ୍ଦି ହୋଇଯାଉଛି ଆମ ଅନିଚ୍ଛାରେ ବି।

ଓଡ଼ିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ। ହିନ୍ଦୁ ରୀତିନୀତିରେ ଏହା ଏକ ପ୍ରମୁଖ ପରମ୍ପରା। ସୃଷ୍ଟିରୁ ସଂହାର ଯାଏଁ ସବୁଠି ଥାଏ ସେହି ମାତୃଶକ୍ତିର ପୂଜା। ଶରତ ଋତୁରେ କାଶତଣ୍ଡିର ଆଲଟ ଚାମରରେ ସ୍ୱାଗତ କରାଯାଏ ମାଙ୍କୁ। ଶାରଦା ଭାବରେ ପାଳନ କରାଯାଏ ଦଶହରା। ଷୋଡ଼ଶ ଉପଚାରରେ ମାଙ୍କର ପୂଜା ହୁଏ। ଅନ୍ୟ ଶକ୍ତିପୀଠମାନଙ୍କ ଭଳି ଘଟଗାଁରେ ପୂଜା ପାଆନ୍ତି ମା ତାରିଣୀ। ତାଙ୍କରି ଦର୍ଶନ ପାଇଁ ବ୍ୟାକୁଳ ହୁଏ।

0: ତେବେ ଆସନ୍ତୁ ଆମେ ଯିବା ସେଇ ଘଟଗାଁକୁ, ଆଉ ଜାଣିବା ଏଇ ପୂଜା ସମ୍ପର୍କରେ କଣ କହୁଛନ୍ତି ମନ୍ଦିରର ସମ୍ପାଦକ।
1: ମୁଁ ଅଜୟ କୁମାର ବେଜ, ତାରିଣୀ ମନ୍ଦିରର ସମ୍ପାଦକ। ଦଶହରା ପର୍ବରେ ମାଙ୍କ ମନ୍ଦିର ପରିସରରେ ଦେବୀଙ୍କର ମୃଣ୍ମୟ ମୂର୍ତ୍ତି ତିଆରି କରାଯାଇ ଦଶହରା ପର୍ବ ପାଳନ କରାଯାଏ। ତତ୍ସହିତ ପୀଠରେ ମଧ୍ୟ ଦୁର୍ଗାପୂଜା କରାଯାଏ। ମାଙ୍କ ପୀଠରେ ଦୁର୍ଗାପୂଜା ସପ୍ତମୀ ଠାରୁ ଦଶହରା ପର୍ଯ୍ୟନ୍ତ ମାଙ୍କର ସୁନାବେଶ ହୁଏ ଏବଂ ଷୋଡ଼ଶ ଉପଚାରରେ ପୂଜା ମାଙ୍କର ଦେହୁରୀମାନେ କରିଥାନ୍ତି।
0: ହଁ ଆଜ୍ଞା, ସେଇ ଦେହୁରୀ ଭାଇଙ୍କ ଠାରୁ ପୂଜା ପାଇବେ ବୋଲି ସେ ଡକାଇ ଆଣିଥିଲେ ସେମାନଙ୍କୁ, ତାଙ୍କରି ପୂଜାରେ ସେ ସନ୍ତୁଷ୍ଟ।
2: ମୋ ନାଁ ହେଉଛି ଦୁର୍ଯ୍ୟୋଧନ ଦେହୁରୀ। ମାଙ୍କର ମନ୍ଦିର ଯୋଉ ଫେଡ ପୂଜାରୀ ମୁଁ। ଦଶହରା ପର୍ବରେ ଯୋଉ ମାଙ୍କୁ ପୂଜା ପାଣି କରନ୍ତି ପରବଣାରେ, ମାଙ୍କର ସବୁଦିନ ଯୋଉ ନୀତିଟା ଚାଲିଛି ସେଇ ନୀତିଟା ସକାଳେ ହେବ। ବାଜାକାରୀମାନେ ବାଜା ବାଜନ୍ତି, ତାପରେ ମାଙ୍କର ଷୋଡ଼ଶ ଉପଚାର ପୂଜାରେ ଆରମ୍ଭ ହେବ। ହଳଦୀ, ଗନ୍ଧ, ଅଁଳା, ବାସନା ତେଲ, ଆରିସି, ପାନିଆ, କୋକୁମ ସବୁ ମାଙ୍କ ଦେହରେ ଲଗା ହେବ। ତାପରେ ଭଲ ଶାଢ଼ୀ ପିନ୍ଧା ହେବ, ଶଙ୍ଖା ଦିଆଯିବ, ଧୂପ ଦୀପ କର୍ପୂର ଇଏ ସବୁ ଲାଗିଥିବ। ଆଉ ମାଙ୍କର 108 ମନ୍ଦାର, 108 ବେଲପତ୍ରୀ ଆଉ ମନ୍ଦାର ମାଳା ଗୋଟେ ପଡ଼ିବ। ଆଉ ସେତେବେଳେ

0: ସମୟରେ ଦେହରୀ କ'ଣ ନା ନୂଆ ଲୁଗା ମାଙ୍କ ଯେତେ ରକ୍ତଚନ୍ଦନ ତାଙ୍କୁ ଦିଆ ଯାଇଥିବ ଦେହରୀ ତୁ ରକ୍ତଚନ୍ଦନ ପିନ୍ଧିଥିବ ମାଙ୍କ ଯେତିକି ଭୂଷଣ ସେତିକି ଭୂଷଣରେ ଦେହରୀ ଥିବ ଆଉ ଠାକୁରାଣୀଙ୍କୁ ମନ୍ତ୍ର ଉଚ୍ଚାରଣ କରିକି ପୂଜା ହେବ ପୂଜା ହେଲେ ମୁଠି ଚାଉଳ ଦିଆଯିବ ମୁଠି ଚାଉଳ ଗୁଆ ଦିଆଯିବ ସେଟା ଅନନ୍ତ ଭଞ୍ଜନ ଆରେ ଆଉ ସେଟା ବସିବ ତାଙ୍କରି ଠାକୁର ତାଙ୍କ ନାଁରେ ସେଟା ବସିବ ସେଇ ତାଙ୍କ ଗୋତ୍ର କହିକି ତାଙ୍କ ନାଁରେ ବସା ହେବ
1: ଦଶହରା ସମୟରେ
0: ଆଉ ବଳି ଦିଆ ହଉନି ପଶୁପତି ମନ୍ତ୍ର ପଢି ଦେଇକିରି ତାକୁ ସମର୍ପଣ କରିଦେବ
1: ମାଙ୍କ ପାଖରେ ସମର୍ପଣ କରାହେଇକି
0: ଛାଡି ଦିଆଯାଉଛି
1: ଦଶହରା ସମୟରେ ଏଇ ଯୋଉ ପୂଜା ଆମର ହଉଛି
0: ଆଜ୍ଞା
1: ପୂଜା ପରମ୍ପରା ଭିତରେ
0: ଆଜ୍ଞା
1: ସେଠୁ ସବୁ ପୂଜାର ଦେବୀ ପୀଠ ସେ
0: କରୁଛନ୍ତି ଦୁର୍ଗା ମନ୍ଦିର ସେପଦେଲା ଚାଲିଛି ଅଲଗା ଏପଦେଲା ଚାଲିଛି ଅଲଗା କାହିଁକି ସେଠି ହୋମ ହଉଛି ଆଉ ଯଜ୍ଞ ହଉଛି ସବୁ କାମ ଚାଲିଛି ଘିଅ ପୋଡ଼ା ଆରମ୍ଭ କରି ପାଠ ମନ୍ତ୍ର ସବୁ ଚାଲିଛି ମାଙ୍କ ମତରେ ଏଠି ହୋମ ହଉଛି ଏଠି
1: ମାଙ୍କୁ
0: ଦିଆଯାଏ ଇଏ ବାବା ବହୁତ ରକମ ସୁନାରେ ଚକ୍ଷୁ ସୁନାରେ ଚିତା ଆଉ ମାଙ୍କ ପାଖରେ ସୁନା ହାର ଦିଆଯିବ ଆଉ ମାଙ୍କର ସୁନା ମୁଖରେ ଚଢିବ ସୁନା ଆଖି ବି ଚଢିବ ଏ ସବୁଦିନେ ମାଙ୍କର ସୁନାବେଶ ହଉଥିବ
1: ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ମାଙ୍କର
0: ସୁନାବେଶ ହଉଥିବ ଯେତେବେଳେ ସମୟରେ ମାଙ୍କୁ ନିର୍ଦ୍ଦିଷ୍ଟରେ ପୂଜା କରୁଥିବି ଆତ୍ମାଟା ତା ଦେହରେ ରଖି ମୁଁ ପୂଜା କରିବି ଯଦି ମାଆରେ ଆହୁରି ହବ ମୋ ଉପରକୁ ସୁଦୟ ହବ ଏ ଯୋଉ ପାଣି ପଣା ଟିକେ ଦେବି ଯେମିତି ମା ଯେମିତି ସନ୍ତୋଷରେ ଖାଇବେ
1: ମନ ଭିତରେ ଭକ୍ତିଟା
0: ଭକ୍ତିଟା ବଡ
1: ତାକୁ ନେଇକି ଆପଣ ପୂଜା
0: କରନ୍ତି
2: ସେଇ ମାଙ୍କର କରୁଣା ଅପାର ଦେହୁରୀ ଭାଇ ଯାହା ଜାଣିଛନ୍ତି ସେଇଥିରେ ଷୋଡ଼ଶ ଉପଚାରରେ ପୂଜା କରନ୍ତି ସେ

ମନ୍ଦିରର ପହଡ଼ ପଡ଼େ ଦିନ ଗୋଟାଏ ବେଳେ, ପୁଣି ଅପରାହ୍ନ ତିନିଟା ବେଳେ ଦେଉଳ କବାଟ ଖୋଲିଲେ ମା ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ତାଙ୍କୁ କିଛି ମାଗିବା ଆଗରୁ ସେ ସବୁ ପରିପୂର୍ଣ୍ଣ କରିଦିଅନ୍ତି।

0: ଆସନ୍ତୁ ଆଉ ଜଣେ ଦେହୁରୀ ଭାଇଙ୍କୁ ଭେଟିବା।
1: ମୋ ମାଙ୍କ ପୂଜକ ହିମାଂଶ ଶେଖର ଦେହୁରୀ, ଉପରଓଳି ପୂଜକ। ମାଙ୍କର ଯେମିତି ସ୍ନାନ ମାର୍ଜନା ସକାଳ ଟାଇମ୍ରେ ହେଉଛି, ଉପରଓଳି ମଧ୍ୟ ସେମିତି ସ୍ନାନ ମାର୍ଜନା ବେଶ ଏବଂ ନୀତି ପୂଜା ଯେଉଁଟା କୁଡ଼ି ପୂଜା କୁହାଯାଏ ତାକୁ ମଧ୍ୟ ଉପରଓଳିରେ ହେଉଛି। ଏବଂ ତାପରେ ଆମର ଉପରଓଳିର ପାଞ୍ଚଟା ବେଳେ କ୍ଷୀରତକୁଳି ଲାଗୁଛି। ତାପରେ ଶେଷ ପୂଜା ହେଉଛି ଆଳତୀ ସମୟ, ଯେଉଁଟାକି 7:50 ଆଳତୀ ହେଉଛି। ଆଳତୀରେ ଶୁଖିଲା ଭୋଗ ଲାଗୁଛି ଏବଂ ଆଳତୀ ପରେ ମାଙ୍କର ପହଡ଼ ପଡ଼ୁଛି।
2: ଦଶହରା ସମୟରେ ଆମର ସ୍ୱତନ୍ତ୍ର ପୂଜା କ'ଣ କ'ଣ ହେଉଛି?
1: ସ୍ୱତନ୍ତ୍ର ପୂଜା ହେଲେ ମାଙ୍କର ବଡ଼ସିଆଁର ବେଶ ରହୁଛି, ତା ସାଙ୍ଗରେ ମାଙ୍କର ସୁନାବେଶ ଏବଂ ଏହି ସୁନାବେଶରେ ମାଙ୍କର ବିଭିନ୍ନ ପ୍ରକାର ଭୋଗ ସବୁ ଲାଗେ, ଯେଉଁଟାକି ଆପଣ ପଣା ଗୋଟେ ଜିନିଷ ରହିଛି ମାଙ୍କର, ସେ ପଣା ଉପରେ ମା ବେଶୀ ମାନେ ଖୁସି ହୁଅନ୍ତି, ତେଣୁ ମାଙ୍କୁ ସେଦିନ ମଧ୍ୟ ପଣା ମଧ୍ୟ ଦିଆଯାଏ।
2: ସେ ପଣାରେ ସବୁ କ'ଣ କ'ଣ ଆମର ମାଙ୍କ ପାଇଁ ସମର୍ପଣ କରାଯାଏ?
1: ମାଙ୍କ ପଣାରେ କ୍ଷୀର, ଦହି, ତାପରେ ମହୁ, ମିଠା ଭୋଗ, ଛେନା, ଗୁଡ଼ ଇତ୍ୟାଦି ମିଶିକିନା ଗୋଟେ ବଡ଼ ପଣାଟା ହୁଏ ଆଉ। ସେ ପଣା ମାଙ୍କୁ ଦେଲେ ମା ଅତି ସନ୍ତୁଷ୍ଟ ହୁଅନ୍ତି। ସେ ତ ନଡ଼ିଆ ପ୍ରିୟ, ଅବଶ୍ୟ ମା ବହୁତ ନଡ଼ିଆ ଉପରେ ତାଙ୍କର ବେଶୀ ଗୁରୁତ୍ୱ ଥାଏ, ତେଣୁ ମା ନଡ଼ିଆ କଦଳୀରେ ବହୁତ ଭକ୍ତଙ୍କର ମନସ୍କାମନା ମଧ୍ୟ ପୂରଣ କରନ୍ତି।
0: ସଞ୍ଜ ନହିଁ ଆସେ, ପହଡ଼ ପଡ଼ିବା ଆଗରୁ ରାତ୍ରିର ପ୍ରଥମ ପ୍ରହରରେ କର୍ପୂର ଆଳତୀ ଦେଇ ମା ତାରିଣୀଙ୍କ ନିକଟରେ ଦେହୁରୀ ଭାଇ ହାତ ଯୋଡ଼ି ପ୍ରାର୍ଥନା କରନ୍ତି।

0: କାର୍ଯ୍ୟ
1: ଶକ୍ତି ଖୁବ୍ ବ୍ୟାପକ। ଏହାର ସୃଷ୍ଟି ହେଉଛି ଏହି ଜଗତ, ଆଉ ଏହି ଶକ୍ତିର ଆଦ୍ୟ ଓ ଶେଷ ଅଟନ୍ତି ଶକ୍ତିମୟୀ ମା। ନୀଳ ଆକାଶର ଶ୍ୱେତ ମେଘମାଳାର ଅପୂର୍ବ ସୌନ୍ଦର୍ଯ୍ୟରେ ଶାରଦୀୟ ପବିତ୍ର ବାତାବରଣରେ ପାଳିତ ହୁଏ ମାଙ୍କର ଦଶହରା ପର୍ବ। ମା ତାରିଣୀଙ୍କ ପୀଠକୁ ଆହୁରି ଆକର୍ଷଣୀୟ କରିବା ପାଇଁ ତଥା ଭକ୍ତମାନଙ୍କର ସୁବିଧା ପାଇଁ ସଜାଗ ହୁଏ ମନ୍ଦିର ପରିଷଦ।
2: ଏହି ସମୟ ମଧ୍ୟରେ ମାଙ୍କ ମନ୍ଦିର ପରିସରକୁ ଆଲୋକ ସଜ୍ଜା ସହିତ ସୁନ୍ଦର ଭାବରେ ତୋରଣ ତିଆରି କରାଯାଇଥାଏ, ଯେପରି ବହୁତ ଆକର୍ଷଣୀୟ ଦେଖାଯିବ ଏବଂ ବହୁ ଭକ୍ତଙ୍କ ସମାଗମ ଏହି ସମୟରେ ହୋଇଥାଏ। ସେଥିପାଇଁ ଜିଲ୍ଲା ପ୍ରଶାସନ ପୋଲିସ ମାନଙ୍କର ସହାୟତା ନେବା ସହିତ ସ୍ୱେଚ୍ଛାସେବୀ ମାନଙ୍କର ମଧ୍ୟ ସହାୟତା ନିଆଯାଇଥାଏ, ଯେପରି ଭକ୍ତମାନେ ମାଙ୍କ ପୀଠରେ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିପାରିବେ। ଏବଂ ସେହି ସମୟ ମଧ୍ୟରେ ମହାଅଷ୍ଟମୀର ବ୍ରତ ମଧ୍ୟ ଅନେକ ସ୍ତ୍ରୀ ଲୋକମାନେ ଆସି ପାଳନ କରିଥାନ୍ତି। ଏହି ସମୟଟି ମାଙ୍କ ପରିବେଶ ବହୁତ ଉତ୍ସାହ ମୁଖର ହୋଇଥାଏ, ଲୋକ ମାଳମାଳ ସହିତ ଏବଂ ମାଙ୍କ ପାଖରେ ଭଜନ ଏ ପରିବେଶକୁ ବହୁତ ଆକର୍ଷଣୀୟ କରିଥାଏ। ବିଶେଷ କରି କେବଳ ଦର୍ଶନାର୍ଥ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଯାତ୍ରୀ ନିବାସ ଅତିଥି ନିବାସର ସୁବିଧା କରାଯାଇଛି। ଆମର ମନ୍ଦିର ସାମ୍ନାରେ ସୁଲଭ ଶୌଚାଳୟ ମଧ୍ୟ କରାଯାଇଛି, ଯାହାକି ଲୋକମାନେ ଯେତେ ରାତି ପାହାନ୍ତାରେ ଆସି ପହଞ୍ଚିଲେ ମଧ୍ୟ ସେମାନେ ଗାଧୁଆ ଗାଧୁଆ କରିପାରିବେ, ମାଙ୍କର ଦର୍ଶନ କରିପାରିବେ ଏବଂ ସକାଳୁ ଆଳତୀ ଦର୍ଶନ ବହୁତ ଆକର୍ଷଣୀୟ ହୋଇଥାଏ। ତେଣୁକରି ଲୋକମାନେ ରାତିରୁ ଆସି ମଧ୍ୟ ପହଞ୍ଚିଥାନ୍ତି, ତାଙ୍କର ସମସ୍ତ ପ୍ରକାର ସୁବିଧା ରହିବା ଖାଇବା, ତେଣୁ ଲୋକଙ୍କ ଯିବା ଆସିବା ସମସ୍ତ ପ୍ରକାର ସୁବିଧା ଏଠି କରାଯାଇଅଛି।
1: ସେ ହେଉଛନ୍ତି ମା, ଜଗତ ଜନର ମା। ତାଙ୍କୁ ଥରେ ଡାକିଦେଲେ ସବୁ ଦୁଃଖ ଘୁଞ୍ଚିଯାଏ। ମାଙ୍କୁ ମନାସି ସାରା ରାଜ୍ୟରୁ ଏପରିକି ରାଜ୍ୟ ବାହାରୁ ଆସିଥାଏ ଅସୁମାରୀ ନଡ଼ିଆ। କାହିଁ କେତେ ଦୂରରୁ ଭକ୍ତମାନେ ଛୁଟି ଆସନ୍ତି ତାଙ୍କରି ଦର୍ଶନ ପାଇଁ।

0: ଓଡ଼ିଶା ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା। ଆଜିର ବିଷୟ ଥିଲା ଘଟଗାଁ ତାରିଣୀ। କାର୍ଯ୍ୟକ୍ରମଟି ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। ପ୍ରଯୋଜନା ଜୟରାମ ମୁଣ୍ଡା, ଉପସ୍ଥାପନା ମମତା ମିଶ୍ର, ସହଯୋଗିତା ପ୍ରଫୁଲ୍ଲ କୁମାର ସାହୁ।
1: କାର୍ଯ୍ୟକ୍ରମ ପୀଠ ପରିକ୍ରମା ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଫେରିବା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଗୀତାଞ୍ଜଳିର ପରିସରକୁ। ହଁ ଶ୍ରୋତାବନ୍ଧୁ, ଟାଙ୍ଗରା ମାଟିରେ ସୃଷ୍ଟି ହୋଇପାରେ ଅନେକ ସମ୍ଭାବନାର ଅୟୁତ ସବୁଜିମା। ଜୀବନରେ ଅନେକ ପ୍ରକାରର ଆବଶ୍ୟକତା ଥାଏ, କେତେବେଳେ ଟଙ୍କା ପଇସାର, କେତେବେଳେ ସମୟ, ଆଉ କେବେ ସାହାଚର୍ଯ୍ୟର, କେବେ ଜ୍ଞାନର, ଟିକେ ହସର ଆଉ ଅଳ୍ପ ଖୁସିର ବି। ମନୋବଳ ଦୃଢ଼ ଥିଲେ ଅଚିରେ ଅନେକ ସମସ୍ୟାର ସମାଧାନ ହୋଇଯାଏ। ଦ୍ୱାରମୁହଁକୁ ଆସୁଥିବା ଭୋକିଲା ଲୋକଟିକୁ କ୍ଷୀରି ପୁରୀ ନୁହେଁ, ଶ୍ରଦ୍ଧାରେ ଦୁଇପଟ ରୁଟି ଅବା ମୁଠାଏ ଭାତ ତ ଦେଇପାରିବା। ଦେଖିବେ କୃତଜ୍ଞତାରେ ଗଦଗଦ ସେହି ଭୋକିଲା ପ୍ରାଣ, ଯେଉଁ ଆଶୀର୍ବାଦ ଟିକକ ଅଜାଡ଼ି ଦେବ, ସେଥିରେ ଯେଉଁ ଆତ୍ମସନ୍ତୋଷ ଟିକକ ମିଳିବ, ତାହା ଦୁନିଆର କୌଣସି ମୂଲ୍ୟବାନ ବସ୍ତୁ ପ୍ରାପ୍ତିରେ ମିଳିବ ନାହିଁ ଶ୍ରୋତାବନ୍ଧୁ।

ହଁ ଶ୍ରୋତା ବନ୍ଧୁ, ଆବଶ୍ୟକତା ଅନୁଯାୟୀ ନିଜ ସାମର୍ଥ୍ୟ ଅନୁସାରେ କାହାକୁ କିଛି ଦେବା ଅବା କାହା ପାଇଁ କିଛି କରିବାରେ ଆମେ କାହାକୁ ବାଧ୍ୟ କରିପାରିବା ନାହିଁ। ଏଥିପାଇଁ କେବଳ ମନଟିଏ ଲୋଡ଼ା। ମନ ଚାହିଁଲେ ଅନେକ କିଛି ଭଲ କାମ ଅନାୟାସରେ ହୋଇପାରିବ। ଆମ ମନ ହେଉ ପ୍ରଶାନ୍ତ, ଉଦାର, ସୁନ୍ଦର ମାନସିକତା ହିଁ ଭରିଦେବ ଆମ ପ୍ରାଣର ପ୍ରାଚୁର୍ଯ୍ୟତା। ଅନ୍ୟ ଓଠରେ ଭରିଦେଇପାରିବ ଧାରେ ଅସ, ଢାଳି ଦେଇପାରିବ ଆମ ତ୍ରସ୍ତ ଅଶାନ୍ତ ଜୀବନରେ ଟୋପା ଟୋପା ସଞ୍ଜୀବନୀ।

ଆମେ ଅଯଥାରେ ଶାନ୍ତି କାହିଁ ଶାନ୍ତି କାହିଁ ବୋଲି ବାହାରେ ଖୋଜିଲେ ହେବନି ଶ୍ରୋତାବନ୍ଧୁ। ଦେବାର ମାନସିକତା ରହିଲେ, ସାହାଯ୍ୟ କରିବାର ମାନସିକତା ରହିଲେ, ସମାଜ ମଙ୍ଗଳ କାମନାର ମାନସିକତା ରହିଲେ, ଆମ ଭିତରେ ଯେଉଁ ଦିବ୍ୟତା ଅନୁଭବ ହେବ ତାହା ହିଁ ଶାନ୍ତି। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ପ୍ରତ୍ୟେକ କର୍ମର ଫଳ ଆମ ପାଖକୁ ଦୁଇଗୁଣା ହୋଇ ଫେରିଆସେ। ଏଣୁ ସୁକର୍ମ କଲେ ଶୁଦ୍ଧ ମୂଳ ସହ ଆମ ପାଖକୁ ଯେତେବେଳେ ତାର ଫଳ ଫେରିବ, ସେଥିରେ କେବଳ ଥିବ ପରମ ଶାନ୍ତି, ଆତ୍ମସନ୍ତୋଷ ଆଉ ଦିବ୍ୟ ଆନନ୍ଦ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଏକ ସକାରାତ୍ମକ ଭାବନା ନେଇ ଆମେ ସୁକର୍ମ କରିବା।

ଶୁଣୁଥିଲେ ଝୁମର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ଉଜ୍ଜଳ କୁମାର ବସା ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।

0: ସମାବେଶୀ ଜଳ ସଂରକ୍ଷଣ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ମନଗଢ଼ା ସିସିଟିଭି ଫୁଟେଜ୍ ଅପଲୋଡ଼ କରି ପୁଲିସର ଭାବମୂର୍ତ୍ତି କ୍ଷୁଣ୍ଣ କରୁଥିବା ଅଭିଯୋଗରେ ଜଣେ ସାମ୍ବାଦିକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ମନଜିତ ସେହରାନ କହିଛନ୍ତି ଯେ ନୂଆଦିଲ୍ଲୀର ସାଇବର ଥାନାରେ ଏ ସମ୍ପର୍କରେ ଏକ ଏତଲା ରୁଜୁ ହୋଇଛି। ଅନୁସନ୍ଧାନ ସମୟରେ ଜଣାପଡ଼ିଛି ହରିୟାଣାର ଏହି ବ୍ୟକ୍ତି ଜଣକ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ କୃତ୍ରିମ ବୁଦ୍ଧିମତା କୌଶଳ ପ୍ରୟୋଗ କରି ମନଗଢ଼ା ଫୁଟେଜ୍ ତିଆରି କରୁଥିଲେ। ବିଦ୍ୟାଳୟଗୁଡ଼ିକ ପାଇଁ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଚିଠାନୀତି ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ଯୋଶୀ ଶିକ୍ଷା ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ଏ ସମ୍ପର୍କରେ ବିସ୍ତୃତ ବିଚାର ବିମର୍ଶ କରିଛନ୍ତି। ଏକ ଉପଯୋଗୀ ତଥା ସମାବେଶୀ ବିଦ୍ୟାଳୟ ପରିବେଶକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ହରମନପ୍ରୀତ କୌର ସମସ୍ତ ତିନିଟି ଫର୍ମାଟ୍ରୁ ଅଧିନାୟିକା ପଦରୁ ଅବ୍ୟାହତି ନେଇଛନ୍ତି। 37 ବର୍ଷୀୟ ହରମନପ୍ରୀତ ଗୁଆହାଟୀଠାରେ ଅନୁଷ୍ଠିତ ବିସିସିଆଇର ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ବିଷୟ ଘୋଷଣା କରିଛନ୍ତି। ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ଗତବର୍ଷ ଦିନିକିଆ ବିଶ୍ୱକପ୍ ଜିତିବା ସହ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲା। ଭାରତ ଓ ୱେଷ୍ଟଇଣ୍ଡିଜ୍ ପୁରୁଷ ଦଳ ମଧ୍ୟରେ ପାଞ୍ଚଟିକିଆ ଟି20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଆଜିର ପ୍ରଥମ ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସେବା ଓ ଦୟା ମନୋଭାବ ରଖି କାର୍ଯ୍ୟ କରିବା ଲାଗି ଚିକିତ୍ସକମାନଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଲାଗି ଏକୀକୃତ ସାମୁଦ୍ରିକ ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଉଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। 50 କୋଟିରୁ ଅଧିକ ଟେଲିପରାମର୍ଶ ପ୍ରଦାନ କରି ରେକର୍ଡ ସ୍ଥାପନ କଲା ଇ ସଞ୍ଜୀବନୀ ସେବା। ଭିଭିଜି ରାମଜୀ ଅନ୍ତର୍ଗତ ଅନୁମୋଦିତ କାର୍ଯ୍ୟ ପ୍ରକାର 375କୁ ବୃଦ୍ଧି ଏବଂ ସମସ୍ତ ଫର୍ମାଟ୍ରୁ ଅଧିନାୟିକା ପଦରୁ ଅବ୍ୟାହତି ନେଲେ ଭାରତୀୟ ମହିଳା କ୍ରିକେଟ୍ ଖେଳାଳି ହରମନପ୍ରୀତ କୌର। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Defence Minister Rajnath Singh launches Fleet Support Ship 1 and lays keel for Fleet Support Ship 5 at Hindustan Shipyard in Visakhapatnam. Polling underway for by-elections to 5 assembly constituencies in Tamil Nadu, Puducherry and West Bengal and 1 Lok Sabha seat in Assam. Teleconsultations marking a milestone in India's digital healthcare initiative. World Bank raises India's GDP growth projection by 0.5% to 7.1% for current fiscal. And India to take on West Indies in first T20 match at Lucknow this evening. Defence Minister Rajnath Singh has said India needs a strong and integrated maritime ecosystem to further enhance its maritime power and strengthen the country's defence capabilities. The Defence Minister today launched Fleet Support Ship 1, laid the keel for Fleet Support Ship 5 and inaugurated the upgraded Slipway 4 and a 300-ton Goliath crane at Hindustan Shipyard Limited in Visakhapatnam. Addressing the gathering, Mr. Singh said the launch of Fleet Support Ship 1, keel laying of Fleet Support Ship 5 and inauguration of upgraded infrastructure at HSL mark important steps in strengthening India's maritime capabilities. He said Fleet Support Ship 1 named Surya will strengthen the Indian Navy's reach, endurance and operational effectiveness. He said the new slipway and Goliath crane at HSL will further enhance the shipyard's capacity to undertake large shipbuilding projects.
2: वर्ष 2025 में
3: हिंदुस्तान शिपयार्ड लिमिटेड गॉट मिनी रत्ना कैटेगरी 1 स्टेटस अकॉर्डेड इन 2025 रिफ्लेक्ट्स इट्स ट्रांसफॉर्मेशन एंड इंप्रूव्ड फाइनेंशियल पोजीशन। एचएसएल हैज प्लेड एन इंपॉर्टेंट रोल इन मीटिंग इंडियाज मैरिटाइम एंड डिफेंस रिक्वायरमेंट फॉर मोर देन 8 डिकेड्स। इंडियाज डिफेंस मैन्युफैक्चरिंग सेक्टर हैज अंडरगॉन सिग्निफिकेंट ट्रांसफॉर्मेशन ओवर द पास्ट डिकेड विद द कंट्री मूविंग फ्रॉम डिपेंडेंस ऑन प्लेटफॉर्म The Navy, shipyards, DRDO, academia, industries, MSMEs and startup needs to work together as an integrated team to build a strong national maritime ecosystem.
2: Aur tezi se execute karega.

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଉଦ୍ୟୋଗୀ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ହାଲ୍ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟର କରିବେ ସମୀକ୍ଷା। ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା ଅଧୀନରେ ଆଜିଠାରୁ ଆରମ୍ଭ ହୋଇଛି ଅନ୍ଲାଇନ୍ ଆବେଦନ ଏବଂ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁରେ ଜାରି ରହିଛି ପ୍ରତ୍ୟାହାର ପ୍ରକ୍ରିୟା। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 9 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଉଦ୍ୟୋଗୀ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ସ୍ୱୟଂସହାୟକ ଗୋଷ୍ଠୀ ଏସ୍ଏସ୍ଜି ଶୁଦ୍ଧ ଫେରସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର 1,79,000 ଉର୍ଦ୍ଧ୍ୱ ଏସ୍ଏସ୍ଜିଙ୍କୁ ଏହି ପର୍ଯ୍ୟାୟରେ 99,22,00,000 ଟଙ୍କାର ଶୁଦ୍ଧ ଅର୍ଥ ପ୍ରଦାନ କରାଯାଇଛି। 2025-26 ଆର୍ଥିକ ବର୍ଷରେ 380,763 ଏସ୍ଏସ୍ଜିଙ୍କୁ 24.31 କୋଟି ଟଙ୍କାର ଶୁଦ୍ଧ ଫେରସ୍ତ କରାଯାଇଛି। ମହିଳାଙ୍କ ସ୍ୱପ୍ନ, ଉଦ୍ୟମ ଓ ଆତ୍ମନିର୍ଭରତାର ପରିକଳ୍ପନା ପାଇଁ ଏହି

0: ଶେଷ କରାଯାଉଛି। ଏସ୍ଏସ୍ଜି ମହିଳାମାନେ ଉଦ୍ୟୋଗୀ, ଉତ୍ପାଦକ, ରୋଜଗାର ସୃଷ୍ଟିକର୍ତ୍ତା ଏବଂ ନିଜ ପରିବାର ଓ ସମାଜର ଆର୍ଥିକ ପରିବର୍ତ୍ତନର ନେତୃତ୍ୱ ନେଉଥିବା ଶକ୍ତିଦାତ୍ରୀ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଆମ ଏସ୍ଏସ୍ଜି ମାନେ ଋଣ ନେଉଥିବା ମହିଳା ନୁହନ୍ତି, ଏମାନେ ହେଉଛନ୍ତି ଉଦ୍ୟୋଗୀ, ଉତ୍ପାଦକ, ରୋଜଗାରର ସୃଷ୍ଟିକର୍ତ୍ତା, ନିଜ ପରିବାର ଏବଂ ସମାଜର ଆର୍ଥିକ ପରିବର୍ତ୍ତନର ନେତୃତ୍ୱ ନେଉଥିବା ଶକ୍ତିଦାତ୍ରୀମାନେ। ଲକ୍ଷ୍ୟ ଏସ୍ଏସ୍ଜିରୁ ଏଣ୍ଟରପ୍ରାଇଜେସ୍, ଏଣ୍ଟରପ୍ରାଇଜେସ୍ରୁ ମାର୍କେଟ୍ ଏବଂ ମାର୍କେଟ୍ରୁ ସଷ୍ଟେନେବୁଲ୍ ଇନକମ୍ ହେବା ଦରକାର। ଏଥିପାଇଁ ସହଜ ଏବଂ ସୁଲଭ ଋଣର ଅତ୍ୟନ୍ତ ଆବଶ୍ୟକ ଅଛି ଏବଂ ଋଣର ସୁଧଭାର କମେଇବା ମାଧ୍ୟମରେ ଇଣ୍ଟରେଷ୍ଟ ସବଭେନ୍ସନ୍ ଆମ ମହିଳାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ଏବଂ ସହଯୋଗ କରୁଛି।
0: ଏସ୍ଏସ୍ସିଙ୍କୁ ସାମର୍ଥ୍ୟ ଉଦ୍ୟୋଗୀ ଭାବେ ବିବେଚନା କରିବା ପାଇଁ ବ୍ୟାଙ୍କର୍ସକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ, ବିଭିନ୍ନ ଜିଲ୍ଲାର ଏସ୍ଏସ୍ଜି ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚବେ। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ମନ୍ତ୍ରୀ ଶ୍ରୀ ସିଂ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନରେ ଜନସେବାକୁ ଆସନ୍ତାକାଲି 25 ବର୍ଷ ପୂରୁଛି। ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏବଂ ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନିରନ୍ତର ଜନସେବା କ୍ଷେତ୍ରରେ ବ୍ରତୀ ରହିଛନ୍ତି। ଏହି ଅବସରରେ ଆସନ୍ତାକାଲି ଦେଶବ୍ୟାପୀ ସେବା ଜ୍ୟୋତି ଯାତ୍ରା ଓ ବିକଶିତ ଭାରତ ସଂକଳ୍ପ ସଭାମାନ ଆୟୋଜନ କରାଯିବ। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ 30ଟି ଯାକ ଜିଲ୍ଲାରେ ପ୍ରଭାରୀ ମନ୍ତ୍ରୀ ଏବଂ ସ୍ଥାନୀୟ ଜନପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗ ସମାରୋହରେ ଯୋଗଦେବେ। ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସେବାଜ୍ୟୋତି ଛକ ଚିହ୍ନଟ କରାଯାଇ ପ୍ରତୀକାତ୍ମକ ବିକଶିତ ଭାରତ ସଂକଳ୍ପ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦେଶବ୍ୟାପୀ ଜାତୀୟ ଟେଲିମେଡିସିନ୍ ସେବା ଇ ସଞ୍ଜୀବନୀ 50 କୋଟି ଟେଲିପରାମର୍ଶ ଇତିମଧ୍ୟରେ ସମ୍ପୂର୍ଣ୍ଣ କରିଛି। ନାଗରିକଙ୍କୁ ଡିଜିଟାଲ୍ ମାଧ୍ୟମ ଉପଯୋଗ ଦ୍ୱାରା ସୁଲଭ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବାରେ ଏହି ସେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହା ପ୍ରଭାବିତ ଢଙ୍ଗରେ କାର୍ଯ୍ୟକାରୀ ହେଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବାକୁ ପହଞ୍ଚାଇବାରେ ଏହି ପଦକ୍ଷେପ ଉପଯୋଗୀ ସାବ୍ୟସ୍ତ ହୋଇଛି। ଡିଜିଟାଲ୍ ସ୍ୱାସ୍ଥ୍ୟ ଇକୋସିଷ୍ଟମ୍ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଇ ସଞ୍ଜୀବନୀ ବିଶ୍ୱବ୍ୟାପୀ ସବୁଠାରୁ ବୃହତ୍ ଟେଲି ପରାମର୍ଶ ଭାବେ ମାନ୍ୟତା ଲାଭ କରିଛି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିକଶିତ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଏଥିରେ ଯୋଗ ଦେଇଥିଲେ। ଗତମାସର ବିଭାଗୀୟ ଉଲ୍ଲେଖନୀୟ କାର୍ଯ୍ୟ, ରାଜ୍ୟର ରାଜସ୍ୱ ଆଦାୟ ଏବଂ ବ୍ୟୟ ସ୍ଥିତି ସମୀକ୍ଷା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲାରେ 25ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଜିଲ୍ଲାପାଳ ସ୍ଥିତି ରିପୋର୍ଟ ଉପସ୍ଥାପନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ଅଧୀନରେ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ର ପୁରୀରେ ରାଇ ଦାମୋଦର ବ୍ରତ ପାଇଁ ହବିଷ୍ୟାଳିମାନେ ଏହି ଆବେଦନ କରିପାରିବେ। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି 3ଟି ସ୍ଥାନରେ 2500 ହବିଷ୍ୟାଳିଙ୍କ ନିଃଶୁଳ୍କ ରହଣି, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ, ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଇଚ୍ଛୁକ ହବିଷ୍ୟାଳି ଇ ଡିଷ୍ଟ୍ରିକ୍ଟ .odisha.gov.in ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ କୁହାଯାଇଛି। ଧାର୍ଯ୍ୟ 2500 ଲକ୍ଷ ପୂରଣ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କରେ।
2: କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର 2015 ଜାନୁଆରୀ ମାସ 22 ତାରିଖରେ ହରିୟାଣାର ପାନିପଥରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଶୁଭାରମ୍ଭ କରିଥିଲେ। କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ଭେଦଭାବରେ ପରିବର୍ତ୍ତନ, କନ୍ୟାଭ୍ରଣ ହତ୍ୟାକୁ ରୋକିବା, ସୁରକ୍ଷା ସୁନିଶ୍ଚିତ ଓ ଶିକ୍ଷାକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା।

0: ସନ୍ତାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବା ପରିପ୍ରେକ୍ଷୀରେ ନୟାଗଡ଼ ସମେତ ଦେଶର 100 ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା କ୍ଷେତ୍ରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଲିସ୍ ବିଭାଗର ମିଳିତ ସହଯୋଗରେ ଯୋଜନା ଚାଲିଥିବା ବେଳେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। କମିଟି ପ୍ରତି 3 ମାସରେ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରୁଛି। ବର୍ତ୍ତମାନ ଜିଲ୍ଲାରେ 1000 ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା 855 ରହିଛି। ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଗ୍ରାମଗୁଡ଼ିକରେ ପୋଷ୍ଟର ଲଗାଯିବା ସହ ପ୍ରଚାରପତ୍ର ବଣ୍ଟନ କରାଯାଉଛି। ବିଦ୍ୟାଳୟ ସ୍ତରରେ ଲିଙ୍ଗଗତ ସମାନତା, କିଶୋରୀ ସ୍ୱାସ୍ଥ୍ୟ, ଆତ୍ମରକ୍ଷା ଓ ଝିଅମାନଙ୍କ ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଷ୍ଣୁପ୍ରିୟା ସେଠୀ ଆକାଶବାଣୀକୁ କହିଛନ୍ତି।
1: ବେଟି ବଚାଓ ବେଟି ପଢ଼ା କାର୍ଯ୍ୟକ୍ରମରେ ସେକ୍ସ ରେସିଓ ଏବଂ ଚାଇଲ୍ଡ ମ୍ୟାରେଜ୍କୁ କମାଇବା ପାଇଁ ତୃଣମୂଳ ସ୍ତରରେ ସମସ୍ତେ ଲାଗିଛୁ। ଜିଲ୍ଲା ସ୍ତରରେ, ବ୍ଲକ ସ୍ତରରେ କନ୍ଭର୍ଜେନ୍ସ ମିଟିଂ ସବୁ ହୋଇଛି, ଆଉ କମିଟି ବି ଫର୍ମେସନ୍ ହୋଇଛି। ସେଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ, ସେଥିରେ ସେମାନେ ଏକ୍ସନ୍ ପ୍ଲାନ୍ ବି କରିଛନ୍ତି। ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରରେ ଯୋଉ ୱାର୍କସପ୍ ହୋଇଛି ସେଥିରେ ସବୁ କିଶୋରୀ ବାଳିକା ଝିଅମାନଙ୍କୁ ଅନ୍ଲାଇନ୍ ସେଫ୍ଟି, ସାଇବର ବୁଲିଙ୍ଗ, ସେକ୍ସ ରେସିଓ, ଇକୋନୋମିକ ରାଇଟ୍ସ, ପଲିଟିକାଲ ରାଇଟ୍ସ, ଏହିସବୁ ଉପରେ ବିଭିନ୍ନ ପ୍ରକାର ରିସର୍ଚ୍ଚ ପର୍ସନ୍ସ ମାନଙ୍କର ମାଧ୍ୟମରେ ଆମେ ତାଙ୍କୁ ଟ୍ରେନିଂ ଦେଇଛୁ।
0: ବେଟି ବଚାଓ ବେଟି ପଢ଼ାଓ ଅଭିଯାନ କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଏହା ଶିଶୁକନ୍ୟାଙ୍କ ପ୍ରତି ସାମଗ୍ରିକ ଭାବେ ସାମାଜିକ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ମହତ ଉଦ୍ଦେଶ୍ୟ। ନୟାଗଡ଼ରୁ ବିଶ୍ୱନାଥ ପ୍ରତାପ ପଟ୍ଟନାୟକଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
2: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍ ଆସେସ୍ମେଣ୍ଟ ପରୀକ୍ଷାଫଳ ଆସନ୍ତା ଗୁରୁବାରଠାରୁ ଅନ୍ଲାଇନ୍ରେ ଅପ୍ଲୋଡ଼ କରାଯିବ। ଏହି ପ୍ରକ୍ରିୟା 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ହାଇସ୍କୁଲ୍ର ମୁଖ୍ୟ ତଥା ନୋଡାଲ୍ ସେଣ୍ଟରଗୁଡ଼ିକୁ ଏନେଇ ଅବଗତ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ www.bscodisha.ac.inରେ ସକାଳ 6ଟାରୁ ରାତି 8ଟା ପର୍ଯ୍ୟନ୍ତ ପରୀକ୍ଷାଫଳ ଅପ୍ଲୋଡିଂ ପାଇଁ ଲିଙ୍କ୍ ଉପଲବ୍ଧ ରହିବ ବୋଲି ବୋର୍ଡ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସାହାଣୀ କପ୍ ସିନିୟର ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବ। ଭୁବନେଶ୍ୱର ୟୁନିଟ୍ 1 ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଅପରାହ୍ନ 5ଟାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ କଟକ ଓ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପରସ୍କରକୁ ଭେଟିବେ। ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି। ହରିୟାଣାରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ରହିଛି। ଏହା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଏବଂ ଆଖପାଖ ଅଞ୍ଚଳରୁ ଉତ୍ତର ବଙ୍ଗୋପସାଗରରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହାର ପ୍ରଭାବରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ଆଗାମୀ 2 ଦିନ ପର୍ଯ୍ୟନ୍ତ ରାଜ୍ୟର 37 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜ୍ୟ ସରକାରଙ୍କ ମହିଳାଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଏବଂ ଉଦ୍ୟୋଗୀ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ହାଲ୍ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟର କରିବେ ସମୀକ୍ଷା। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ଅଧୀନରେ ଆଜିଠାରୁ ଆରମ୍ଭ ହୋଇଛି ଅନ୍ଲାଇନ୍ ଆବେଦନ ଏବଂ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଜାରି ରହିଛି ପ୍ରତ୍ୟାହାର ପ୍ରକ୍ରିୟା। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 9ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସୋସିଆଲ ମିଡ଼ିଆ ଯୁବପିଢ଼ି ଭିତରେ ସାମାଜିକ ସ୍ତରରେ କଳାକୌଶଳର ପ୍ରଚାରକୁ ଅନେକ ମାତ୍ରାରେ ବୃଦ୍ଧି କରିଛି। ଯୁବ ସମାଜ ନିଜ ନିଜର ଏକ ସାମାଜିକ ଦୁନିଆ ତିଆରି କରିପାରିଛନ୍ତି। ନିଜର କଳା କୌଶଳ ସୃଜନାତ୍ମକ ସୃଷ୍ଟି ପରିଚୟକୁ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ସାରା ଦୁନିଆ ନିକଟରେ ପହଞ୍ଚାଇ ପାରୁଛନ୍ତି। ସୋସିଆଲ ମିଡ଼ିଆ ଦ୍ୱାରା ବେପାର ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନର ବିକାଶ ହୋଇପାରିଛି। ଅନେକ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହାଦ୍ୱାରା ବିପର୍ଯ୍ୟସ୍ତ ଲୋକଙ୍କ ପାଖରେ ରିଲିଫ ବା ସାହାଯ୍ୟ ରାଶି ପହଞ୍ଚି ପାରୁଛି। ଖୁବ୍ କମ୍ ସମୟ ମଧ୍ୟରେ ଆମେ ଦେଶ ବିଦେଶରେ ଘଟୁଥିବା କୌଣସି ଖବରକୁ ଜାଣିପାରିବା ଏହି ସୋସିଆଲ ମିଡ଼ିଆ ଯୋଗୁଁ ସମ୍ଭବପର ହୋଇପାରିଛି। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଯୁବ ସମାଜ ନିଜର ସୁବିଧା ଅସୁବିଧା ସରକାରୀ ଓ ବେସରକାରୀ ସ୍ତରରେ ପହଞ୍ଚାଇ ପାରୁଛନ୍ତି। ବର୍ତ୍ତମାନ ଏହି ଯୁବପିଢ଼ି ସରକାରୀ ମନ୍ତ୍ରଣାଳୟରୁ ଟ୍ୱିଟର

ବର୍ତ୍ତମାନ ଏହି ଯୁବପିଢ଼ି ସରକାରୀ ମନ୍ତ୍ରଣାଳୟରୁ ଟ୍ୱିଟର ପେଜ୍ରେ ସିଧାସଳଖ ନିଜ ମନ କଥା ଟ୍ୱିଟ୍ କରିପାରୁଛନ୍ତି। କେବଳ ସେତିକି ନୁହେଁ, ସୋସିଆଲ ମିଡ଼ିଆ ସାହାଯ୍ୟରେ ଆଜିର ଯୁବପିଢ଼ି ନିଜର ପ୍ରିୟ କଳାକାର, ଖେଳାଳି, ଲେଖକ, ଆଦର୍ଶ ବ୍ୟକ୍ତିଙ୍କ ଆହୁରି ନିକଟତର ହୋଇପାରିଛନ୍ତି, ସିଧାସଳଖ କଥାବାର୍ତ୍ତା କରିପାରୁଛନ୍ତି। ନିଶ୍ଚିତ ଭାବରେ ସୋସିଆଲ ମିଡ଼ିଆ ଏବେ ବିଶ୍ୱକୁ ଗୋଟିଏ ନିବିଡ଼ ବନ୍ଧନରେ ବାନ୍ଧି ପାରିଛି। ଏହା ସାମାଜିକ ସ୍ତରରେ ଯୁବ ସମାଜର ଚାଲିଚଳଣୀକୁ ବଦଳାଇ ପାରିଛି। ସୋସିଆଲ ମିଡ଼ିଆ ଆମର ବ୍ୟକ୍ତିଗତ ଜୀବନକୁ ଅଧିକ ଅର୍ଥପୂର୍ଣ୍ଣ ଓ ଆନନ୍ଦମୟ କରୁଛି ସତ, କିନ୍ତୁ ଯୁବ ସମାଜକୁ ଧୀରେ ଧୀରେ ଏହା ଏକ ପ୍ରକାର ନିଃସଙ୍ଗତା ଆଡ଼କୁ ଟାଣି ନେଉଛି। ଆଧୁନିକ ଡିଜିଟାଲ ଓ ମୋବାଇଲ ମିଡ଼ିଆ ଯୁଗରେ ସାମାଜିକ ସମ୍ପର୍କର ଏକ ନୂଆ ପରିସର ହୋଇଛି ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ। ଆଜି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ। ସକାଳେ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମଣିଷ ଘଡ଼ିକୁ ଘଡ଼ି ଫୋନ୍ର ସ୍କ୍ରିନ୍କୁ ଚାହିଁ ରହିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଫେସବୁକ୍, ହ୍ୱାଟ୍ସଆପ୍, ଇନ୍ଷ୍ଟାଗ୍ରାମ ଏଭଳି ଅନେକ ସୋସିଆଲ ମିଡ଼ିଆ ରହିଛି। ଆଜି ପୃଥିବୀର କୋଟି କୋଟି ଲୋକ ଏହିସବୁ ଭର୍ଚୁଆଲ ମିଡ଼ିଆରେ ଆକାଉଣ୍ଟ ଖୋଲି ଚିହ୍ନା ଅଚିହ୍ନା ଲୋକଙ୍କ ସହ ସମ୍ପର୍କ ଯୋଡ଼ିବାରେ ମାତି ଯାଇଛନ୍ତି। ଅତ୍ୟଧିକ ମୋବାଇଲ ଓ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ଯୁବପିଢ଼ିଙ୍କ ମଧ୍ୟରେ ନାନା ଶାରୀରିକ ଓ ମାନସିକ ସମସ୍ୟା ଦେଖାଦେଉଛି। ଏ ବିଷୟ ଆଗକୁ ଗମ୍ଭୀର ରୂପ ନେଇପାରେ। ଯେଉଁ ମୋବାଇଲ ଫୋନ୍କୁ ଦିନେ ଆମେ ମୁଖ୍ୟତଃ ଦୂରସ୍ଥାନ ସହ କଥାବାର୍ତ୍ତା ପାଇଁ ବ୍ୟବହାର କରୁଥିଲୁ, ଆଜି ତାହା ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିଗତ ମିଡ଼ିଆ ବା ପର୍ସନାଲ ମିଡ଼ିଆରେ ପରିଣତ ହୋଇଛି। ତେଣୁ ଆଜି ଫୋନ୍ରେ କଥାବାର୍ତ୍ତା ଅପେକ୍ଷା ଆମେ ଫଟୋ ଉଠାଇବା, ଭିଡ଼ିଓ ସୁଟ୍ କରିବା, ସେଲ୍ଫି ନେବା ଏବଂ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ତଥା ଘଡ଼ିକି ଘଡ଼ି ଲାଇକ୍ କରିବା, କମେଣ୍ଟ ଦେବା, ସେୟାର କରିବା କ୍ଷେତ୍ରରେ ଅଧିକ ସମୟ ଦେଉଛୁ। ମୋବାଇଲ ଫୋନ୍ର ଏହି ବ୍ୟାପକ ବ୍ୟବହାର ଆମକୁ ଏକ ଭର୍ଚୁଆଲ ଜଗତ ସହ ଯୋଡ଼ୁଛି ସତ, ତେବେ ଆମର ବ୍ୟକ୍ତିଗତ ଜୀବନକୁ ଅଧିକରୁ ଅଧିକ ନିଃସଙ୍ଗ କରିଦେବା ଭଳି ମନେ ହେଉଛି। ଦିନ ଥିଲା ସମୟ ମିଳିବା ମାତ୍ରେ ଘରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବା, ସାଙ୍ଗସାଥୀଙ୍କ ସହ ଗପସପ, ଚା ଖଟି କିମ୍ବା ବ୍ୟକ୍ତିଗତ ରୁଚି ବା ଅଭ୍ୟାସ ଭିତରେ ଯୁବପିଢ଼ି ବୁଡ଼ି ରହୁଥିଲେ। ଏହାଫଳରେ ଜଣେ ଯୁବକର ସାମାଜିକ ଓ ବ୍ୟକ୍ତିଗତ ଜୀବନ ଅଧିକ ଅର୍ଥପୂର୍ଣ୍ଣ ହୋଇପାରୁଥିଲା। ଭାବର ଆଦାନ ପ୍ରଦାନ ଫଳରେ ମନରେ ଶାନ୍ତି ଆସୁଥିଲା। ଜଣେ ବ୍ୟକ୍ତି ସାଙ୍ଗରେ ସାମ୍ନାସାମ୍ନି ବସି ସୁଖ ବା ଦୁଃଖ କହିବା ବେଳେ ଅନ୍ୟ ଜଣଙ୍କ ପ୍ରତିକ୍ରିୟା ତାକୁ ଅଧିକ ଖୁସି ବା ଆଶ୍ୱାସନା ଦେଉଥିଲା। କିନ୍ତୁ ଆଜି ମୋବାଇଲ ଓ ସୋସିଆଲ ମିଡ଼ିଆ ମଣିଷର ଏହି ସାମାଜିକ ବ୍ୟବହାରକୁ ଏକ ପ୍ରକାର ବଦଳାଇ ଦେଇଛି। ଏଥିସହ ସୋସିଆଲ ମିଡ଼ିଆରେ ଏଯାବତ୍ ବୟସ ଯାଞ୍ଚ ପାଇଁ ସେପରି କୌଣସି ଫିଚର ନଥିବାରୁ ମିଥ୍ୟା ତଥ୍ୟ ଦେଇ ଅନେକ ପିଲା ମଧ୍ୟ ଏଥିରେ ଯୋଗ ଦେଉଛନ୍ତି। ଏହାଫଳରେ ସେମାନେ ମଧ୍ୟ ଅନେକ ନକାରାତ୍ମକ ଦିଗରେ ନିଜକୁ ସାମିଲ କରିବାକୁ ପଛାଉ ନାହାନ୍ତି। ଆଜି ସବୁ ବୟସର ଲୋକ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ବେଳେ ବିଶେଷ କରି ଯୁବବର୍ଗ ଓ ଆସନ୍ତାକାଲି ଯୁବକ ହେବାକୁ ଯାଉଥିବା ପିଲାଙ୍କ ପାଇଁ ଏହା ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି। କେବଳ ସମୟର ଅପଚୟ ନୁହେଁ, ସୋସିଆଲ ମିଡ଼ିଆ ମାୟାରେ ପଡ଼ି ନିଜର ବ୍ୟକ୍ତିଗତ ଜୀବନକୁ ଅନେକ ବିପନ୍ନ କରିଦେଉଛନ୍ତି। ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରତିଦିନ ପୋଷ୍ଟ କରୁଥିବା ସୂଚନା, ଫଟୋ ବା ଭିଡ଼ିଓ ମାଧ୍ୟମରେ ଅନେକ ବ୍ୟକ୍ତିଗତ ତଥ୍ୟ ଆମ ଅଜାଣତରେ ଅନ୍ୟ ହାତକୁ ଚାଲିଯାଉଛି। ଏହାକୁ ବିଭିନ୍ନ ବ୍ୟବସାୟିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ଭୋଟ ରାଜନୀତିରେ ଜିତାପଟ ହାସଲ ପାଇଁ ଆଜି ଏହିସବୁ ବ୍ୟକ୍ତିଗତ ତଥ୍ୟକୁ ଅନୁଧ୍ୟାନ କରି ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯାଉଛି। ତେଣୁ ସୋସିଆଲ ମିଡ଼ିଆ ଆଜି ବ୍ୟକ୍ତିଗତ ଜୀବନର ପସନ୍ଦ, ଅପସନ୍ଦ ଏବଂ ଅନେକ ଗୋପନୀୟ ଦିଗକୁ ସର୍ବସାଧାରଣରେ ଖୋଲି ଦେଇଛି। ଆଜି ସୋସିଆଲ ମିଡ଼ିଆ ମଧ୍ୟ ହୋଇଛି ଅପରାଧୀମାନଙ୍କର ଏକ ବଡ଼ ମାଧ୍ୟମ। ସେମାନେ ଏହାର ବ୍ୟବହାର କରି ନିଜର ଉଦ୍ଦେଶ୍ୟ ସାଧନ କରିବାରେ ଅନେକ ସମୟରେ ସଫଳ ହେଉଛନ୍ତି। ବିଶେଷ କରି ଅନେକ ଆର୍ଥିକ ଅପରାଧର କ୍ଷୀୟ ଏହି ସୋସିଆଲ ମିଡ଼ିଆରୁ ବାହାରୁଛି। ସେହିପରି ଅନେକ ଯୁବକ ଯୁବତୀଙ୍କ ସମ୍ମାନ ଧୂଳିସାତ କରୁଥିବା ତଥାକଥିତ ଭାଇରାଲ ଭିଡ଼ିଓର ସବୁଠୁ ବଡ଼ ମାଧ୍ୟମ ହେଉଛି ଏହି ମିଡ଼ିଆ। ତେଣୁ ଆଗାମୀ ଦିନରେ ଯୁବ ସମାଜ ପାଇଁ ଏହା ଯେ ଏକ ବିରାଟ ସାମାଜିକ ସମସ୍ୟା ସୃଷ୍ଟି କରିବ, ଏବେଠାରୁ ତାହା ଜଳଜଳ ହୋଇ ଦେଖାଗଲାଣି। ସୋସିଆଲ ମିଡ଼ିଆକୁ ଏକ ସୀମା ମଧ୍ୟରେ ବ୍ୟବହାର କଲେ ତାହା ଆମକୁ ସାମାଜିକ ଭାବେ ସକ୍ରିୟ ରଖିବାରେ ସାହାଯ୍ୟ କରିବ, ବୃତ୍ତିଗତ ଜୀବନରେ ମଧ୍ୟ ଏହା ସଫଳତାର ଏକ ସୋପାନ ହୋଇପାରିବ। କେବଳ ସେତିକି ନୁହେଁ, ଏହି ଡିଜିଟାଲ ବା ଭର୍ଚୁଆଲ ମାଧ୍ୟମରେ ଘଣ୍ଟା ଘଣ୍ଟା ସମୟ ନ ବିତାଇ ଆଗଭଳି ପ୍ରିୟ ପରିଜନ, ସାଙ୍ଗସାଥୀ, ସହକର୍ମୀ ଏପରିକି ସମ୍ପର୍କୀୟ ମଣିଷଙ୍କ ସହ ସମୟ ଦେଲେ ଆମକୁ ଅଧିକ ଆନନ୍ଦ ମିଳିପାରିବ। ସୋସିଆଲ ମିଡ଼ିଆକୁ କିଭଳି ଯୁବ ସମାଜ ନିଜର ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ବୃତ୍ତିଗତ ଏବଂ ସର୍ଜନାତ୍ମକ ଜୀବନରେ ଅଧିକ ସଫଳତା ଓ ଆନନ୍ଦ ଭରିଦେବାରେ ବ୍ୟବହାର କରିପାରିବେ ତାହା ବୁଝିବା ଓ ଖୋଜିବାର ସମୟ ଆସିଛି। ନହେଲେ ସୋସିଆଲ ମିଡ଼ିଆ ଏହି ଯୁବ ସମାଜ ପାଇଁ ଏକ ଆଶୀର୍ବାଦ ନୁହେଁ, ବରଂ ଏକ ଅଭିଶାପ ହୋଇ ସେମାନଙ୍କ ବ୍ୟକ୍ତିଗତ ଜୀବନର କ୍ଷତି କରିବା ସହ ଏ ସମାଜର ମଧ୍ୟ ଅନେକ କ୍ଷତି କରିବ।

ଶ୍ରୋତାବନ୍ଧୁ, ଶୁଣିବା ଆଉ ଏକ ଆଲୋଚନା। ରାଷ୍ଟ୍ର ନିର୍ମାଣରେ ଆଜିର ଯୁବପିଢ଼ି, ପ୍ରତ୍ୟେକ ଦେଶର ଯୁବଗୋଷ୍ଠୀ ତାହାର ମୂଲ୍ୟବାନ ମାନବ ସମ୍ପଦ। ଦେଶରେ ଯେଉଁ ସବୁ ଉନ୍ନୟନମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି, ସୁରୁଖୁରୁରେ ସମ୍ଭବ ହୋଇପାରିଛି କେବଳ ଏହି ଯୁବବର୍ଗଙ୍କ ପାଇଁ। ପରିବର୍ତ୍ତନ, ଅଗ୍ରଗତି ଏବଂ ନୂଆ ପରିକଳ୍ପନା ପାଇଁ ଯୁବବର୍ଗଙ୍କ ଦାୟିତ୍ୱ ସେମାନଙ୍କ କାନ୍ଧ ଉପରେ ରହିଛି। ଯୁବଗୋଷ୍ଠୀ ଚାହିଁଲେ ସମାଜ ଗଢ଼ିପାରିବେ ବା ଭାଙ୍ଗିପାରିବେ। ସେମାନଙ୍କ ଧୀଶକ୍ତିକୁ ଠିକ୍ ଭାବରେ କାର୍ଯ୍ୟକାରୀ କଲେ ଏକ ଉନ୍ନତ ରାଷ୍ଟ୍ରର ପରିକଳ୍ପନା ସମ୍ଭବ ହୋଇପାରିବ। ଦିନ ଥିଲା ସ୍ୱାଧୀନତା ପାଇଁ ସଂଘର୍ଷ ଜାରି କରିବା ଏହି ଯୁବବର୍ଗଙ୍କର ମୁଖ୍ୟ ଭୂମିକା ଥିଲା। ରାଜନେତାମାନେ ଛାତ୍ରମାନଙ୍କୁ ଦିଗ୍ଦର୍ଶନ ଦେବାରୁ ସେମାନେ ବହୁ ସଂଖ୍ୟାରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ ଯୁବଗୋଷ୍ଠୀ ପ୍ରାୟ ସଂଗ୍ରାମରେ ସକ୍ରିୟ ଥିଲେ। ତାପରେ ଜାତୀୟ ନେତାମାନେ ଦେଶର କ୍ଷମତା ଅକ୍ତିଆର କରିନେଲେ, ଏଣୁ ଯୁବଗୋଷ୍ଠୀ ସମସାମୟିକ ଜାତୀୟ ସମସ୍ୟାଠାରୁ ଦୂରେଇ ରହିଲେ। ଦେଖାଯାଉଛି ଭାରତ ଜନସଂଖ୍ୟାର 34% ହେଉଛନ୍ତି ଯୁବଗୋଷ୍ଠୀ। ଆଜିର ଯୁବକ ଯୁବତୀମାନେ ବରିଷ୍ଠମାନଙ୍କ ଭୁଲ ବୁଝାମଣାର ଶିକାର ହୋଇ ଚାଲିଛନ୍ତି। ଏଠାରେ ସବୁବେଳେ ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ସଂଘର୍ଷ ଲାଗି ରହିଛି। ଯୁବକ ଯୁବତୀମାନେ ଅପରିପକ୍ୱ ଏବଂ ଅଭିଜ୍ଞତା ଶୂନ୍ୟ ବୋଲି ସେମାନେ ବିଚାର କରନ୍ତି। ବିସ୍ତୃତ ପୁରୁଷାନୁକ୍ରମିକ ବ୍ୟବଧାନ ସେମାନଙ୍କୁ ଅନୁଭବ କରିବାକୁ ଦେଉଛି ଯେ ସେମାନେ ଭିନ୍ନ ଏବଂ ଦଳୀୟ ଅଂଶ ନୁହନ୍ତି। ଜନସଂଖ୍ୟା ଅଭିବୃଦ୍ଧି ବେକାରୀ ସମସ୍ୟାକୁ ବଢ଼ାଇ ଚାଲିଛି। ଗୋଟିଏ ପକ୍ଷରେ ସଂରକ୍ଷଣ ଏବଂ ଅନ୍ୟପକ୍ଷରେ କ୍ଷମତା ସମ୍ପନ୍ନ ବ୍ୟକ୍ତିମାନେ ସେମାନଙ୍କ ନିଜ ଲୋକଙ୍କୁ ଚାକିରି ଦେବା ବେକାରୀ ସମସ୍ୟାକୁ ଆହୁରି ଅଧିକ ବଢ଼ାଇ ଦେଇଛି। ସ୍କୁଲ, କଲେଜ ଭବିଷ୍ୟତର ଉଜ୍ଜଳ କ୍ୟାରିୟର ପାଇଁ ପିଲାମାନଙ୍କୁ ତାଲିମ ଦେଉନାହାନ୍ତି। ଏହିସବୁ କାରଣ ଆଜି ଯୁବଗୋଷ୍ଠୀଙ୍କୁ ହତାଶ କରିଦେଇଛି, ନିରାଶ କରିଦେଇଛି। ଯୁବଗୋଷ୍ଠୀ କହିଲେ ଛାତ୍ରମାନଙ୍କୁ ହିଁ ବୁଝାଇଥାଏ। ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ସେମାନଙ୍କର ବିଶୃଙ୍ଖଳିତ କାର୍ଯ୍ୟକଳାପ ସବୁ ଦେଖିବାକୁ ମିଳୁଛି। ତେଣୁ ସେମାନଙ୍କର ଧୀଶକ୍ତି ଏବଂ ଉତ୍ସାହ ଧ୍ୱଂସମୂଳକ କାର୍ଯ୍ୟକଳାପ ଦିଗରେ ଖରାପ ବାଟରେ ବ୍ୟବହୃତ ହେଉଛି। ସେମାନେ ଚାରିଆଡ଼େ ର୍ୟାଲି, ଷ୍ଟ୍ରାଇକ୍ ଏବଂ ବିଭିନ୍ନ ନାରାବାଜି ଆଦି କରୁଛନ୍ତି। ଅଧିକନ୍ତୁ ଆଇନକୁ ମଧ୍ୟ ନିଜ ହାତକୁ ନେଇ ଉଲ୍ଲଂଘନ କରିବାକୁ ପଛାଉନାହାନ୍ତି। ସେମାନେ ଠିକ୍ ଦିଗ୍ଦର୍ଶନ ଏବଂ ଭଲ ନେତୃତ୍ୱ ପାଉନାହାନ୍ତି। ଏଣୁ ସେମାନେ ଏପରି ଦିଗ୍ଦର୍ଶନ ପାଇବା ଉଚିତ ଯେପରି ସେମାନଙ୍କ ଧୀଶକ୍ତିକୁ ଗଠନମୂଳକ କାର୍ଯ୍ୟକଳାପରେ ନିବେଶ କରାଯାଇପାରିବ। କିଛି ବର୍ଷ ପୂର୍ବରୁ ଭାରତ

ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅନେକ ସମସ୍ୟା ସହିତ ଭାରାକ୍ରାନ୍ତ ହୋଇପଡ଼ିଥିଲା। ଦୁର୍ନୀତି, ଜନସଂଖ୍ୟା ବୃଦ୍ଧି, ବହୁଳ ପରିମାଣରେ ନିରକ୍ଷରତା, ସାମାଜିକ କଳଙ୍କ ସ୍ୱରୂପ ଶିଶୁ ଶ୍ରମ, ଯୌତୁକ, ନିଶା ସେବନ ଆଦି ନାନା ସମସ୍ୟା ଲୋକମାନଙ୍କ ଦ୍ୱାରା ଘଟୁଥିଲା, ଯାହାକି ଦେଶର ଜ୍ୱଳନ୍ତ ସମସ୍ୟା କହିଲେ ଭୁଲ ହେବ ନାହିଁ। ଯେଉଁ ସମସ୍ୟା ସବୁ ଦେଶର ଅଗ୍ରଗତିକୁ ବାଧା ଦେବାରେ ଲାଗିଛି, କିନ୍ତୁ ବର୍ତ୍ତମାନ ସମୟରେ ଦେଖାଯାଉଛି ସେସବୁ ସମସ୍ୟାର ସମାଧାନ ଦିଗରେ ଆଜିର ଯୁବଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି, ଆଉ କରିବା ବି ଉଚିତ। ଯଦି ଯୁବଗୋଷ୍ଠୀ ସେମାନଙ୍କର କର୍ତ୍ତବ୍ୟକୁ ଧ୍ୟାନ ଦେଇ ଦେଶକୁ ସମୃଦ୍ଧ କରିବା ପାଇଁ ଆଗେଇ ଆସିବେ, ତେବେ ଭବିଷ୍ୟତରେ ସେମାନେ ଦାୟିତ୍ୱବାନ ନାଗରିକ ହୋଇପାରିବେ, ଫଳରେ ଦେଶର ଅଗ୍ରଗତି ସମ୍ଭବପର ହୋଇପାରିବ। ଦେଖାଯାଉଛି ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ଆଜିର ଯୁବଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଯୁବଗୋଷ୍ଠୀମାନେ ସେମାନଙ୍କର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ଆଗଭର ହୋଇପଡ଼ିଛନ୍ତି। ପରିଣାମ ସ୍ୱରୂପ ଏକ ସୁନ୍ଦର ରାଷ୍ଟ୍ର ନିର୍ମାଣ ହୋଇପାରିଛି। ଦେଶ ଆଜି ଅଗ୍ରଗତି ଦିଗରେ ବଢ଼ିବାକୁ ଲାଗିଛି। ସ୍ୱାଧୀନତାର 75 ବର୍ଷ ମଧ୍ୟରେ ଦୁର୍ନୀତି ଏକ ଅଂଶ ପାଲଟି ଯାଇଥିଲା। ରାଜନୀତିଠାରୁ ଆରମ୍ଭ କରି ସରକାରୀ ଅନୁଷ୍ଠାନମାନଙ୍କରେ ଅମଲାତନ୍ତ୍ର ଚାରିଆଡ଼େ ଦୁର୍ନୀତି ମାଡ଼ି ଚାଲିଥିଲା ବୋଲି ସାଧାରଣ ଲୋକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଥିଲେ। କିନ୍ତୁ ଆଜିର ଯୁବଗୋଷ୍ଠୀ ନିଜକୁ ସୁସଂଗଠିତ କରି ଏହି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଦୋଷୀକୁ ସର୍ବସମ୍ମୁଖକୁ ଆଣି ଉଚିତ ଦଣ୍ଡବିଧାନ କରିପାରୁଛନ୍ତି, ଫଳରେ ଏକ ସୁନ୍ଦର ରାଷ୍ଟ୍ର ନିର୍ମାଣ ହେବାରେ ଏହି ଯୁବବର୍ଗଙ୍କ ଭୂମିକା ସର୍ବାଗ୍ରେ ରହିଛି। ଜନସଂଖ୍ୟା ଯେପରି ଦିନକୁ ଦିନ ବଢ଼ି ଚାଲିଛି, ଲୋକମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନାମାନ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଆଜିର ଯୁବପିଢ଼ି ହାତକୁ ହାତ ମିଳାଇ ଆଗକୁ ବଢ଼ି ଚାଲିଛନ୍ତି। ଆଗକୁ ମଧ୍ୟ ଏହି ଯୁବ ସଂଗଠନ ଆଗେଇ ଆସି ଲୋକମାନଙ୍କୁ ସଚେତନମୂଳକ ଅନେକ କାର୍ଯ୍ୟକ୍ରମ କରାଇ ଲୋକମାନଙ୍କୁ ସଚେତନ କରାଉଛନ୍ତି। ଦେଶରେ ଆଉ ଏକ ଜ୍ୱଳନ୍ତ ସମସ୍ୟା ହେଉଛି ନିରକ୍ଷରତା। ଯୁବଗୋଷ୍ଠୀ ଅଶିକ୍ଷିତ ବାପା ମାଙ୍କୁ ପ୍ରବର୍ତ୍ତାନ୍ତୁ ଯେ ସେମାନେ ନିଜ ପିଲାଙ୍କୁ ଯେପରି ସ୍କୁଲ ପଠାଇବେ। ଯୁବଗୋଷ୍ଠୀ ସେମାନଙ୍କୁ ମୌଳିକ ଲେଖା ଏବଂ ପାଠପଢ଼ା ବିଷୟରେ ଶିକ୍ଷା ଦେଇପାରିବେ। ସେମାନେ ଯେପରି ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶରେ ଚଳପ୍ରଚଳ ହେବେ ସେ ବିଷୟରେ ଯୁବଗୋଷ୍ଠୀ ଶିକ୍ଷା ଦେବେ। ଯୁବକମାନେ ସେମାନଙ୍କୁ ନିଶା ସେବନ, ମଦ୍ୟପାନ ଆଦିର କୁପରିଣାମ ବିଷୟରେ ଉଚିତ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ସଚେତନ ମଧ୍ୟ କରାଇପାରିବେ। ଦେଶର ଆଉ ଏକ ବଡ଼ ସମସ୍ୟା ହେଉଛି ଯୌତୁକ ସମସ୍ୟା। ଏହାର କୁପରିଣତିରେ ଅସଂଖ୍ୟ କନ୍ୟା ଆତ୍ମହତ୍ୟାର ପଥ ବାଛି ନେଉଛନ୍ତି। ଏହିଭଳି କେତେକ ଘଟଣା ଲୋକଲୋଚନକୁ ଆସୁନାହିଁ। ଯୁବଗୋଷ୍ଠୀ ଏହି ଅଭ୍ୟାସ ବିରୋଧରେ କଠୋର କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ। ସେମାନେ ମଧ୍ୟ ପିତାମାତାଙ୍କ ଚାପରେ ଯୌତୁକ ଲାଗି ଦାବି ନ ଉଠାନ୍ତୁ। ଆହୁରି ମଧ୍ୟ ଯୁବଗୋଷ୍ଠୀ ବାଲ୍ୟ ବିବାହ, ଜାତିପ୍ରଥା, ଅନେକ ସାମାଜିକ କୁଅଭ୍ୟାସର ତୀବ୍ର ବିରୋଧ କଲେ ଏହି ସମାଜରୁ ଏହିଭଳି ଅନେକ ସମସ୍ୟାର ସମାଧାନ ହୋଇପାରିବ ଏବଂ ଏକ ସୁନ୍ଦର ରାଷ୍ଟ୍ର ନିର୍ମାଣ ହୋଇପାରିବ। ଦେଶର ଐକ୍ୟ ପାଇଁ ଯୁବଗୋଷ୍ଠୀ କାମ କରିପାରିବେ। ସେମାନେ ସାମ୍ପ୍ରଦାୟିକ ବାଦ, ଜାତିପ୍ରଥା, ଭାଷାବାଦ, ଆଞ୍ଚଳିକବାଦ ବିରୋଧରେ ସଂଗ୍ରାମ କରିପାରିବେ। ଅନେକ ସମୟରେ ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦେଶ ତା'ର ବିପୁଳ ଧନ ଏବଂ ଜୀବନ ହରାଇ ଚାଲିଛି। ଏଣୁ ଛାତ୍ରମାନେ ଏହି ସମୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ବିଭିନ୍ନ ସ୍ଥାନରୁ ଖାଦ୍ୟ, ବସ୍ତ୍ର ସଂଗ୍ରହ କରି ବାଣ୍ଟିପାରିବେ ଏବଂ ନିଜକୁ ସଂଗଠିତ କରି ସହଯୋଗର ହାତ ବଢ଼ାଇ ପାରିବେ। ଯୁବ ଉନ୍ନୟନ ପାଇଁ ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗ ନାନା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆମ ପଞ୍ଚବାର୍ଷିକ ଯୋଜନା ଜାତୀୟ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀଙ୍କ ପ୍ରାଧାନ୍ୟକୁ ଅଗ୍ରଣୀ ଭୂମିକା ଦେଇଛି। ସେମାନଙ୍କ ଚାକିରି ସୁଯୋଗରେ ଉନ୍ନତି ଆଣିବା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇସାରିଛି। ବର୍ତ୍ତମାନର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମେକ୍ ଇନ୍ ଇଣ୍ଡିଆ, ମେକ୍ ଇନ୍ ଓଡ଼ିଶା ଭଳି ଅନେକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି ଏବଂ ଦେଖାଯାଉଛି ଅନେକ ଯୁବକ ଯୁବତୀ ଏହି ଯୋଜନାଗୁଡ଼ିକ ଦ୍ୱାରା ଲାଭବାନ ହୋଇପାରୁଛନ୍ତି ଏବଂ ନିଜକୁ ସ୍ୱାବଲମ୍ବୀ କରିବାରେ ସମର୍ଥ ହୋଇପାରିଛନ୍ତି। ତେବେ ଦେଶର ମଙ୍ଗଳ ପାଇଁ ଆଜିର ଯୁବପିଢ଼ିଙ୍କ ଭୂମିକା

ଗୁରୁତ୍ୱପୂର୍ଣ୍ଣ। ସେମାନେ ନିଜର ଅଧିକାର ପ୍ରତି ସଚେତନ ହୋଇ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କଲେ ଏହି ଭାରତବର୍ଷକୁ ଗୌରବମଣ୍ଡିତ କରିପାରିବେ। ତେବେ ଆସନ୍ତୁ ନା ଯୁବବନ୍ଧୁ, ଆମେ ସମସ୍ତେ ଆଜି ପ୍ରତିଜ୍ଞା କରିବା ଏକ ସୁନ୍ଦର ରାଷ୍ଟ୍ର ନିର୍ମାଣ କରିବା ପାଇଁ। ହାତକୁ ହାତ ମିଳାଇ ଆଗକୁ ବଢ଼ି ଚାଲିବା ଏବଂ ଆମ ପୂର୍ବପୁରୁଷମାନେ ଦେଖିଥିବା ସ୍ୱପ୍ନକୁ ସାକାର କରିବା।

ଆପଣଙ୍କ ସହିତ କଥା ହେବୁ ଆସନ୍ତା ମଙ୍ଗଳବାର ଦିନ ଠିକ୍ ଏହି ସମୟରେ। ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ଚିଠିଟି ଲେଖିବେ। ଠିକଣା ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍କୋଡ଼ ନମ୍ବର 7570002। ଆଜି ପାଇଁ ଏଠି ରହୁଛୁ, ନମସ୍କାର।

ଶେଷ ହେଲା ମୋ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ FM ବ୍ୟାଣ୍ଡରେ 102.9 MHz ଯୋଗେ।

କରିବାକୁ ଅନୁରୋଧ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 06792254105। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛି 06792254105।

ବାଲ୍ୟ ବିବାହ ନିଷେଧ ସୂଚନା ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନରେ ମୁଁ ସତ୍ୟବ୍ରତ ସାହୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ବିରତି ପରେ। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରତିରକ୍ଷା କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ପ୍ରମୁଖ ରଣନୈତିକ ସହଭାଗୀ ଭାବେ ଉଭା ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। କୋରାପୁଟ ହାଲ୍ଠାରେ ଦ୍ୱିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ର କଲେ ଉଦ୍ଘାଟନ। କେନ୍ଦ୍ର କ୍ୟାବିନେଟ୍ରେ ଏକୀକୃତ ପରିବହନ ଓ ଲଜିଷ୍ଟିକ୍ ପ୍ରାଧିକରଣ ଗଠନକୁ ମଞ୍ଜୁରୀ। ପ୍ରଧାନମନ୍ତ୍ରୀଙ୍କ 25 ବର୍ଷର ନେତୃତ୍ୱ ପୂରଣ ଅବସରରେ ଅଭିନନ୍ଦନ ଜଣାଇ ପ୍ରସ୍ତାବ ପାରିତ। ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲାଗି ନିର୍ବାଚନ ଆୟୋଗଙ୍କ ବୈଠକ ଏବଂ ମହାକାଶ ଅଧ୍ୟୟନ ପାଇଁ ପଦାର୍ଥ ବିଜ୍ଞାନରେ ଫ୍ରାନ୍ସିସ୍ ହାଲଜିନ୍ଙ୍କୁ ମିଳିବ

0: ନୋବେଲ ପୁରସ୍କାର। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ରଣନୈତିକ ଶିଳ୍ପ କେନ୍ଦ୍ର ଭାବେ ଉଭା ହେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟ ସୁନାବେଡ଼ାର ହାଲ୍ଠାରେ ଦ୍ୱିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତୀୟ ସେନାକୁ ସଶକ୍ତ କରିବା ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ହାଲ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହାଲ୍ କୋରାପୁଟକୁ ଏରୋସ୍ପେସ୍ର କେନ୍ଦ୍ରସ୍ଥଳ କରି ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍ ବିଶ୍ୱବିଦ୍ୟାଳୟ ଓ ଦକ୍ଷ ଯୁବପିଢ଼ିଙ୍କୁ ଏହା ସହ ସଂଯୋଗ କରି ରାଜ୍ୟକୁ ଭାରତର ଏରୋସ୍ପେସ୍ ପ୍ରତିରକ୍ଷା ଉତ୍ପାଦନର ଶକ୍ତିକେନ୍ଦ୍ର କରିବା ଦିଗରେ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟାକୁ ଆହୁରି ସୁଦୃଢ଼ କରିବାକୁ ହେବ। ସେନାକୁ ମଜବୁତ କରିବାରେ ହାଲ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ପ୍ରଚ୍ଛଦ ପଟରେ ଅନେକ ପିଢ଼ିର ଯନ୍ତ୍ରୀ, ବୈଜ୍ଞାନିକ ଓ କର୍ମଚାରୀଙ୍କ ନିଷ୍ଠା ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
1: और एचसीएल द्वारा प्रोडक्शन कैपेसिटी बढ़ाने की दिशा में महत्वपूर्ण कदम उठाए जा रहे हैं। और सबसे महत्वपूर्ण बात यह है कि उड़ीसा में पहले से ही महत्वपूर्ण नेशनल डिफेंस और स्ट्रेटेजिक इंफ्रास्ट्रक्चर मौजूद है। शादीपुर में डीआरडीओ का इंटीग्रेटेड टेस्ट रेंज, अनेक मिसाइल और वेपन ट्रायल्स का एक महत्वपूर्ण केंद्र रहा है। और 2026 में ही उड़ीसा में कई मिसाइल सहित कई महत्वपूर्ण डिफेंस टेस्टिंग एक्टिविटी सफलतापूर्वक संपन्न हुई हैं। यह है उड़ीसा की धरती का करिश्मा।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ପ୍ରକଳ୍ପ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବ। ଏଥିସହିତ ବିଶ୍ୱସ୍ତରରେ ଦେଶର ସାମର୍ଥ୍ୟକୁ ଏକ ନୂତନ ପରିଚୟ ପ୍ରଦାନ କରିବାରେ ସହାୟକ ହେବ। ଏହି ସଫଳତା ପାଇଁ ହାଲ୍ର ସମସ୍ତ ବୈଜ୍ଞାନିକ, ଇଞ୍ଜିନିୟର ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି। ଏହି ଅବସରରେ ହାଲ୍ରେ ନିର୍ମିତ 2000ତମ ଇଞ୍ଜିନ୍କୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏକୀକୃତ ପରିବହନ ଓ ଲଜିଷ୍ଟିକ୍ ପ୍ରାଧିକରଣ ଗଠନକୁ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ପରିବହନ ଓ ଲଜିଷ୍ଟିକ୍ କ୍ଷେତ୍ରରେ ଅନୁସନ୍ଧାନ, ଯୋଜନା, ତଦାରଖ ଏବଂ ପ୍ରଭାବ ଆକଳନକୁ ଆହୁରି ସୁଦୃଢ଼ କରାଯାଇପାରିବ। ଏହାସହ କ୍ୟାବିନେଟ୍ରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ଇକ୍ୱିଟି ନିବେଶ ପାଇଁ 10,000 କୋଟି ଟଙ୍କାର ସ୍ମଲ୍ ଏବଂ ମିଡିୟମ୍ ଏଣ୍ଟରପ୍ରାଇଜେସ୍ ଗ୍ରୋଥ୍ ଫଣ୍ଡର ସ୍ଥାପନକୁ ମଧ୍ୟ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ନେତୃତ୍ୱ ପୂରଣ ଅବସରରେ ଅଭିନନ୍ଦନ ଜଣାଇ ଏକ ପ୍ରସ୍ତାବ ପାରିତ ହୋଇଛି। ଏ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରସ୍ତାବରେ 10ଟି ପ୍ରମୁଖ ଦିଗକୁ ଉଲ୍ଲେଖ କରାଯାଇଛି।
2: इस कैबिनेट के रेजोल्यूशन की आपके सामने रखूंगा। पहली बात है, गुजरात से भारत तक विकास की सोच का विस्तार। जिस तरह से गुजरात में माननीय प्रधानमंत्री जी ने अपने कार्यक्रमों के माध्यम से, नीतियों के माध्यम से कई ऐसे परिवर्तन किए जिसके लिए दुनिया भर में माननीय प्रधानमंत्री जी को जो काम उन्होंने किए वो सारे काम आगे जाके देश के लिए एक बड़ी टेम्पलेट बने। तो
0: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ 2027 ପାଇଁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଅଧ୍ୟକ୍ଷତା କରି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ନିଜସ୍ୱ ମତାମତ ଓ ପରାମର୍ଶ ଉପରେ ଆଲୋଚନା କରିଥିଲେ। ଆସନ୍ତା 26 ତାରିଖରେ ରାଜ୍ୟରେ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ସମ୍ପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ରାଜନୈତିକ ଦଳକୁ ନିଜର ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରଗୁଡ଼ିକରେ ନିୟୋଜିତ କରିବା ସହ ସର୍ଭେ ସମୟରେ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବାକୁ ଆୟୋଗ ପକ୍ଷରୁ ଅନୁରୋଧ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଦିଦି,
4: ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
3: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
5: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରେଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା। ମ୍ୟାଲେରିଆର

0: रक्त परीक्षा औषध चिकित्सा समस्त सरकारी स्वास्थ्य केंद्र रे मागणारे उपलब्ध सचेतन हुवंतु मलेरिया सुरक्षित
1: 2026 वर्ष पई नोबेल पुरस्कार घोषणा होईचे महाकाशरु आसुथिबा अत्यधिक शक्तिशाली न्यूट्रिनो चिन्हट एवं अध्ययन रे निर्णायक अवदान पई बेल्जियन अमेरिकी वैज्ञानिक फ्रांसिस हालजेन को एहि पुरस्कार पई मनोनीत करा जायचे वर्तमान वैज्ञानिक हालजेन विस्कॉन्सिन मैडिसन विश्वविद्यालयर अध्यापक भाबे कार्यरत अछन्ते ରାଜ୍ୟରେ ଆସନ୍ତା 15 ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପର୍ବପର୍ବାଣୀ ସମୟରେ ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣ ଏବଂ ନିଶାମୁକ୍ତ ଓଡ଼ିଶା ଅଭିଯାନ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ପୁଲିସ୍ ମୁଖ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ଅଧ୍ୟକ୍ଷତା କରି ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ନିର୍ବାଚନ ସମୟରେ ସମନ୍ୱୟ ବଜାୟ ରଖିବା ପାଇଁ ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକ ଉପଜିଲ୍ଲାପାଳ ଏବଂ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ସାଇବର ପୁଲିସ୍ ଷ୍ଟେସନ୍ଗୁଡ଼ିକର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ ସମ୍ବଲପୁର ଏବଂ ସ୍ଥାନୀୟ ଅଞ୍ଚଳର ଜାତୀୟ ରାଜପଥ ଭିତ୍ତିଭୂମିର ବିକାଶ ଯାତାୟତକୁ ସୁଗମ କରିବା ତଥା ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖିଛନ୍ତି ସମ୍ବଲପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପ ଖଣିଜ ଏବଂ ଆର୍ଥିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ସମ୍ବଲପୁର କଟକ ଜାତୀୟ ରାଜପଥ 55ର 4 ଲେନ୍କୁ 6 ଲେନ୍ରେ ସମ୍ପ୍ରସାରଣ କରିବାକୁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଜିନ୍ଦଲ ରୋଡ୍ ଚରପଡ଼ା ଜେରାଙ୍ଗ ଏବଂ ଚାରମାଳଠାରେ 4ଟି ଅଣ୍ଡରପାସ୍ ନିର୍ମାଣ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଓଡ଼ିଶା ମାଟିର ପୁଅ ବୀର ଯବାନ ଭୁଡ଼ି ତେଜାଙ୍କ ମୃତ୍ୟୁ ହୋଇଛି ସେ 15 ଆସାମ ରାଇଫଲ୍ସର ରାଇଫଲ୍ମ୍ୟାନ୍ ଭାବରେ କାର୍ଯ୍ୟରତ ଥିଲେ ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମାଟିର ପୁଅ ଭାବେ ଦେଶମାତୃକା ସେବାରେ ତାଙ୍କର ଏହି ସର୍ବୋଚ୍ଚ ବଳିଦାନ ଓ ନିଷ୍ଠା ସର୍ବଦା ଚିରସ୍କରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କାମ୍ପୋଡ଼ା ପଞ୍ଚାୟତସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 2,50,00,000 ଟଙ୍କା ଅନୁଦାନ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭାଗୃହଠାରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ସେବା ସେତୁ ଅଭିଯାନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି ବୌଦ୍ଧ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ 2026 ଅବସରରେ ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ବିଭାଗ ସରୋଜ କୁମାର ପ୍ରଧାନଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ନିରୀକ୍ଷଣ କମିଟି ଓ ଶିଶୁ ଶ୍ରମ ଟାସ୍କଫୋର୍ସର ବୈଠକ ଅନୁଷ୍ଠିତ ହୋଇଯାଇଛି ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି କାର୍ଯ୍ୟକ୍ରମରେ ମହିଳାଙ୍କ ପାଇଁ ନିରାପଦ ଏବଂ ସମ୍ମାନଜନକ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡଠାରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନରେ ପରିବେଶ ସୁରକ୍ଷାକୁ ସାମିଲ କରି ଫ୍ରି ଦ ଟ୍ରି ଅଭିଯାନ ଆରମ୍ଭ ହୋଇଛି ଯାଜପୁରସ୍ଥିତ ମା ବିରଜାଙ୍କ ରଥଯାତ୍ରା ଏବଂ ଆଗାମୀ ପାର୍ବଣରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ପୁଲିସ୍ ବାହିନୀରେ କାର୍ଯ୍ୟରତ କନେଷ୍ଟବଳଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତା ପାଇଁ କଟକସ୍ଥିତ ରିଜର୍ଭ ପୁଲିସ୍ ଗ୍ରାଉଣ୍ଡଠାରେ 71ତମ ବୃତ୍ତିଗତ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି ପ୍ରତିରକ୍ଷା କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ପ୍ରମୁଖ ରଣନୈତିକ ସହଭାଗୀ ଭାବେ ଉଭା ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କୋରାପୁଟ ହାଲ୍ଠାରେ ଦ୍ୱିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ର କଲେ ଉଦ୍ଘାଟନ କେନ୍ଦ୍ର କ୍ୟାବିନେଟ୍ରେ ଏକୀକୃତ ପରିବହନ ଓ ଲଜିଷ୍ଟିକ୍ ପ୍ରାଧିକରଣ ଗଠନକୁ ମଞ୍ଜୁରୀ ଏବଂ ମହାକାଶ ଅଧ୍ୟୟନ ପାଇଁ ପଦାର୍ଥ ବିଜ୍ଞାନରେ ଫ୍ରାନ୍ସିସ୍ ହାଲ୍ଜିନ୍ଙ୍କୁ ମିଳିବ ନୋବେଲ ପୁରସ୍କାର ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି
2: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ
3: ଆଜିର ପ୍ରସଙ୍ଗ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ କରିଛି ଇ ସଞ୍ଜୀବନୀ ପୋର୍ଟାଲ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ ଭାରତର ଜାତୀୟ ଟେଲିମେଡିସିନ୍ ସେବା ଇ ସଞ୍ଜୀବନୀ ନାଗରିକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ ଏବଂ ସୁଲଭ କରିପାରିଛି ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ କାର୍ଯ୍ୟକ୍ଷମ

0: କରାଯାଇଥିବା ଏହି ବ୍ୟବସ୍ଥା ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଇତିମଧ୍ୟରେ ଏହି ଅଭିଯାନ ଅଧୀନରେ 50 କୋଟିରୁ ଅଧିକ ଟେଲିପରାମର୍ଶ ପ୍ରଦାନ ସହ ଏକ ରେକର୍ଡ ସ୍ଥାପିତ ହୋଇଛି। ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱର ଏହା ସର୍ବବୃହତ ଟେଲିମେଡିସିନ୍ ବ୍ୟବସ୍ଥା ଭାବେ ଉଭା ହୋଇଛି। ଦେଶର ଡିଜିଟାଲ୍ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଦୂରରେ ଥାଇ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀଙ୍କଠାରୁ ଏହି ବ୍ୟବସ୍ଥା ମାଧ୍ୟମରେ ନାଗରିକ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ପାଇପାରୁଛନ୍ତି। ଏହାଦ୍ୱାରା ସାର୍ବଜନୀନ ସ୍ୱାସ୍ଥ୍ୟସେବାର ପରିସର ଅଧିକ ବ୍ୟାପକ ହୋଇପାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସମସ୍ତ 36ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତମାସ 15 ତାରିଖ ସୁଦ୍ଧା ଟେଲି ପରାମର୍ଶ 50,92,730 ହୋଇଥିଲା। ଦେଶରେ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଉଛି। ବିଶେଷ କରି ଗ୍ରାମାଞ୍ଚଳ ଓ ଦୁର୍ଗମ ସ୍ଥାନ ଏବଂ ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ହେଉଥିବା ଲୋକଙ୍କ ପାଖରେ ପହଞ୍ଚିବା ଅଧିକ ସୁଗମ ହୋଇପାରୁଛି। ଏହାଦ୍ୱାରା ଡାକ୍ତରଖାନା କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନଯାଇ ମଧ୍ୟ ରୋଗୀ ଡାକ୍ତରଙ୍କ ପରାମର୍ଶ ପାଇପାରୁଛନ୍ତି। ଇ ସଞ୍ଜୀବନୀ ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ବ୍ୟାପକ ପ୍ରସାର ଲାଭ କରିଛି। ଏବେ ଦେଶବ୍ୟାପୀ 1,42,000ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, 19,000ରୁ ଅଧିକ ମେଡିକାଲ ଏବଂ 901ଟି ଅନ୍ଲାଇନ୍ ଓପିଡି କାର୍ଯ୍ୟକ୍ଷମ ହୋଇଛି। ଏଥିରେ 2,41,923 ପଞ୍ଜୀକୃତ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀ ସାମିଲ ଅଛନ୍ତି। ଇଂରାଜୀ ଏବଂ 14ଟି ଭାରତୀୟ ଭାଷା ସମେତ 15ଟି ଭାଷାରେ ଏହି ପ୍ଲାଟଫର୍ମରେ ପରାମର୍ଶ ପ୍ରଦାନ କରାଯାଉଛି। ପ୍ରତ୍ୟେକ ଦିନ ପ୍ରାୟ 2.5-3 ଲକ୍ଷ ଟେଲି ପରାମର୍ଶ ଦିଆଯାଉଛି। ଏକ ଆକଳନ ଅନୁଯାୟୀ ଗୋଟିଏ ଦିନରେ ପରାମର୍ଶ ସର୍ବାଧିକ 6,30,315 ପହଞ୍ଚିଛି। ଦେଶବ୍ୟାପୀ ଟେଲିମେଡିସିନ୍ ସେବା ବୃଦ୍ଧି ପାଉଥିବା ଗ୍ରହଣୀୟତାକୁ ଏହା ପ୍ରମାଣ କରୁଛି। ସେବା ଗ୍ରହଣକାରୀଙ୍କ ମଧ୍ୟରେ 57.14% ମହିଳା ରହିଥିବା ବେଳେ 46 ବର୍ଷ କିମ୍ବା ତା'ଠାରୁ ଅଧିକ ବୟସ୍କ ନାଗରିକଙ୍କ ହାର 40.15% ରହିଛି। 60 ବର୍ଷ ଏବଂ ତା'ଠାରୁ ବରିଷ୍ଠ ନାଗରିକଙ୍କ ହାର 16.25% ରହିଛି। ଇ ସଞ୍ଜୀବନୀ ସେବାର ଗୁଣବତ୍ତାକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ନେଇ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମନ୍ୱୟ ମାଧ୍ୟମରେ ଅଧିକ ବିକଶିତ କରାଯାଇଛି। କୃତ୍ରିମ ବୁଦ୍ଧିମତା ଚାଳିତ କ୍ଲିନିକାଲ ନିଷ୍ପତ୍ତି ଦ୍ୱାରା ଏ କ୍ଷେତ୍ରରେ ନିରନ୍ତରତା ବଜାୟ ରହିପାରୁଛି। ଏହି ନବସୃଜନକୁ ଇ ଗଭର୍ଣ୍ଣାନ୍ସ 2026 ପାଇଁ ଜାତୀୟ ପୁରସ୍କାର ଅଧୀନରେ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଜାତୀୟ ସ୍ତରରେ ଏହି ପଦକ୍ଷେପର ସର୍ବାଧିକ ସ୍ୱୀକୃତିକୁ ଏହା ପ୍ରତିପାଦନ କରୁଛି। ସ୍ୱାସ୍ଥ୍ୟସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଇ ସଞ୍ଜୀବନୀ ପ୍ଲାଟଫର୍ମକୁ ତ୍ୱରିତ ସହାୟତା ବ୍ୟବସ୍ଥାକୁ 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଆବଶ୍ୟକ କ୍ଷେତ୍ରରେ ରୋଗୀଙ୍କୁ ଜରୁରୀ ସହାୟତା ପ୍ରଦାନ ସମ୍ଭବ ହୋଇପାରୁଛି। ପ୍ରମୁଖ ସରକାରୀ ଚିକିତ୍ସା ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ଓପିଡି ପରାମର୍ଶ ସେବା ପ୍ରଦାନ କରାଯାଉଛି। ସେଥିମଧ୍ୟରେ ଏମ୍ସ ଯୋଧପୁର, ଏମ୍ସ ଜମ୍ମୁ ଓ ଏମ୍ସ ପାଟନାର ମନୋନୀତ ବିଶେଷଜ୍ଞ ସାମିଲ ଅଛନ୍ତି। ଏହାଦ୍ୱାରା ଗୁଣବତ୍ତା ସମ୍ପନ୍ନ ଚିକିତ୍ସା ସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇଛି। ଏଥିରେ ଅନ୍ୟାନ୍ୟ ଏମ୍ସ, ଜିପମ୍ର ପିଜିଆଇ, ଏମ୍ଆଇଆର୍, ଚଣ୍ଡୀଗଡ଼ ଭଳି ପ୍ରତିଷ୍ଠାନକୁ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହାଦ୍ୱାରା ଟେଲି ପରାମର୍ଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତରତା ଅଧିକ ସୁଦୃଢ଼ ହେବ। ଆଧୁନିକ କମ୍ପ୍ୟୁଟିଂ ବିକାଶ କେନ୍ଦ୍ର ସି ଡାକ ଦ୍ୱାରା ବିକଶିତ ହୋଇଥିବା ଏହି ଇ ସଞ୍ଜୀବନୀ ପ୍ଲାଟଫର୍ମ ମେକ୍ ଇନ୍ ଇଣ୍ଡିଆ ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଟେଲି ପରାମର୍ଶ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ସମାଧାନ ଲକ୍ଷ୍ୟ ନେଇ ଏହି ପ୍ଲାଟଫର୍ମକୁ ଅଧିକରୁ ଅଧିକ ବିକଶିତ କରାଯାଉଛି। ଆତ୍ମନିର୍ଭର ଭାରତ ଓ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହା ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟୁଛି। ପ୍ରାଥମିକ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ସେବା ପ୍ରଦାନ ପ୍ଲାଟଫର୍ମର ପରିସୀମାକୁ ଅଧିକ ବ୍ୟାପକ କରିଚାଲିଛି। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଟେଲି ପରାମର୍ଶ ଏକ ସୁଲଭ ତଥା ସୁଗମ ସ୍ୱାସ୍ଥ୍ୟସେବା ପ୍ଲାଟଫର୍ମ ପାଲଟୁଛି। ସହଜ ପହଞ୍ଚ ଯୋଗୁଁ ଏହା ଅଧିକରୁ ଅଧିକ ଗ୍ରହଣୀୟ ହୋଇପାରୁଛି। ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ଦ୍ୱାର ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।

କାଳିଚରଣ କଳା ଏବଂ ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଚିରାଙ୍ଗ କଳା, ଆଦିତ୍ୟ କଳା, ଘାସିରାମ କଳା, ନରେନ୍ଦ୍ର କଳା, ଗୁଞ୍ଜାପୂର୍ତ୍ତି, ମନସା ହେମ୍ରମ, ସାବୁଆ କଳା, ଘାସିରାମ କଳା ଏବଂ ବିଜୟଲକ୍ଷ୍ମୀ କଳା।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶରେ ଏକ ସମନ୍ୱିତ ଗମନାଗମନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ସ୍ଥାପନ ସମ୍ପର୍କିତ ପ୍ରସ୍ତାବକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି 25 ବର୍ଷ ପୂର୍ଣ୍ଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ଏକ ସଂକଳ୍ପ ପାରିତ। ଭାରତୀୟ ସେନାକୁ ସଶକ୍ତ କରିବା ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ସୁନାବେଡ଼ାସ୍ଥିତ ହାଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ଲାଗି ଫ୍ରାନ୍ସିସ୍ ହାଲଜେନ୍ ପାଇବେ ନୋବେଲ ପୁରସ୍କାର। ଏବଂ ଲକ୍ଷ୍ନୌ T20ରେ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦେଶର ଏକ ସମନ୍ୱିତ ଗମନାଗମନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ସ୍ଥାପନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରାଧିକରଣ ମାଧ୍ୟମରେ ଗମନାଗମନ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଗବେଷଣା, ଯୋଜନା, ମୂଲ୍ୟାଙ୍କନ, ନିରୀକ୍ଷଣ ଓ ପ୍ରଭାବ ଆକଳନ ଆଦି କାର୍ଯ୍ୟକୁ ଅଧିକ ସଶକ୍ତ କରାଯାଇପାରିବ। ଦେଶର ସମନ୍ୱିତ ଗମନାଗମନ ଓ ଲଜିଷ୍ଟିକ୍ସ ଯୋଜନା କ୍ଷେତ୍ରରେ ଏହା ସର୍ବୋଚ୍ଚ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଦେଶର GDP ପ୍ରାୟ 7-8% ହାରରେ ବୃଦ୍ଧି ପାଉଥିବା ବେଳେ ଲଜିଷ୍ଟିକ୍ସ କ୍ଷେତ୍ର ଉପରେ ଚାହିଦା ମଧ୍ୟ ଅନୁରୂପ।

0: ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମ ବର୍ଦ୍ଧିଷ୍ଣୁ ଚାହିଦାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଅନେକ ଜାତୀୟ ରାଜପଥ, ରେଳପଥ, ଜଳପଥ, ବିମାନ ବନ୍ଦର ଏବଂ ନୂତନ ବନ୍ଦରମାନ ବିକଶିତ କରାଯାଉଛି। ସମନ୍ୱିତ ଗମନାଗମନ ଲଜିଷ୍ଟିକ୍ସ ପ୍ରାଧିକରଣ ଆଗାମୀ 10 ବର୍ଷ ଲାଗି ଏ କ୍ଷେତ୍ରର ଏକ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: देश में जिस तरह से जीडीपी बढ़ रही है 7% 8% के बीच में, लॉजिस्टिक्स की रिक्वायरमेंट लगातार बढ़ रही है। देश में बहुत सारे हाईवे बन रहे हैं, रेलवे लाइंस बन रही है, वाटरवे बने, पोर्ट्स नए बन रहे हैं, एयरपोर्ट्स नए बन रहे हैं। इन सब का एक यूनिफाइड तरह से प्लानिंग हो, उसके लिए पीएम गतिशक्ति पोर्टल प्रधानमंत्री जी ने कुछ वर्षों पहले लागू किया था। अब भविष्य की जरूरतों को देखते हुए जो प्लानिंग बनानी हो, उस सब को स्टडी करने के लिए एक इंटीग्रेटेड ट्रांसपोर्ट एंड लॉजिस्टिक्स अथॉरिटी का निर्माण किया जाएगा।
0: କେନ୍ଦ୍ର କ୍ୟାବିନେଟ୍ର ଅନ୍ୟ ଏକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଦେଶରେ ଏମ୍ଏସ୍ଏମ୍ଇ ଉଦ୍ୟୋଗରେ ଇକ୍ୱିଟି ନିବେଶ ଲାଗି 10,000 କୋଟି ଟଙ୍କାର ଏକ ପାଣ୍ଠି ସ୍ଥାପନ କରାଯିବ। ଏହା ମାଧ୍ୟମରେ ଏହି ଧରଣର ଉଦ୍ୟୋଗଗୁଡ଼ିକୁ ନିଜର ବ୍ୟବସାୟ କାର୍ଯ୍ୟ ସମ୍ପ୍ରସାରଣ କରିବା ଲାଗି ଦୀର୍ଘକାଳୀନ ସୂତ୍ରରେ ପୁଞ୍ଜି ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: 10,000 କରୋଡ଼ ରୁପିଜ୍ କା ଏମ୍ଏସ୍ଏମ୍ଇ ଗ୍ରୋଥ ଫଣ୍ଡ କ୍ରିଏଟ୍ କିଆ ଜାଏଗା। ଏ ଗ୍ରୋଥ ଫଣ୍ଡ ଏମ୍ଏସ୍ଏମ୍ଇ ଅର୍ ଫିନାନ୍ସ ମିନିଷ୍ଟ୍ରି କେ ସହଯୋଗ ସେ ଚଲେଗା। ଲଙ୍ଗ ଟର୍ମ इक्विटी कैपिटल प्रोवाइड करना ये ग्रोथ फंड का मेजर ऑब्जेक्ट। प्रोफेशनली मैनेज होगा, जिस तरह से ग्रोथ का पोटेंशियल हो जिन एमएसएमईज में, उन एमएसएमईज को इसमें सेलेक्ट किया जाएगा। एमएसएमई मिनिस्ट्री प्लस स्टेट गवर्नमेंट्स प्लस इंडस्ट्री बॉडीज प्लस बैंक्स, इन सब का इनपुट लेके एमएसएमई ग्रोथ फंड को संचालित किया जाएगा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷ ପୂର୍ଣ୍ଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ରେ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ ସଂକଳ୍ପ ପାରିତ ହୋଇଛି। ଶ୍ରୀ ମୋଦି 2001 ମସିହା ଅକ୍ଟୋବର 7 ତାରିଖରେ ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ 2014ରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଆସନ୍ତାକାଲି ସରକାରଙ୍କ ମୁଖ୍ୟ ଭାବେ ସେ 25 ବର୍ଷ ପୂର୍ଣ୍ଣ କରିବେ। କ୍ୟାବିନେଟ୍ର ଏହି ନିଷ୍ପତ୍ତି ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଗତ 25 ବର୍ଷର କାର୍ଯ୍ୟକାଳ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଶକ୍ତ କରିବାରେ ସହାୟକ ହୋଇଛି। ଏକ ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ଦେଶସେବା ପ୍ରତି ନିଜକୁ ଉତ୍ସର୍ଗ କରି ଆଜି ପର୍ଯ୍ୟନ୍ତ ଏହାକୁ ଜାରି ରଖିବାରେ ସଫଳ ହୋଇଛନ୍ତି। ଏହା ଗଣତନ୍ତ୍ରର ପରିପକ୍ୱତାର ଏକ ପ୍ରମୁଖ ଉଦାହରଣ ଭାବେ ନିଆଯାଇପାରେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ଇତିହାସ ସୃଷ୍ଟି କରିଛନ୍ତି ତାହା ଗଣତାନ୍ତ୍ରିକ ଦେଶରେ ଅନନ୍ୟ। ବିଶ୍ୱରେ ଖୁବ୍ କମ୍ ସଂଖ୍ୟକ ଦେଶ ଅଛି ଯେଉଁଠାରେ କି ଜନସାଧାରଣ ବାରମ୍ବାର ଜଣେ ନେତାଙ୍କ ପ୍ରତି ତାଙ୍କର ସମର୍ଥନ ବାରମ୍ବାର ଜାହିର କରିଆସିଛନ୍ତି। ଶ୍ରୀ ମୋଦିଙ୍କର କାର୍ଯ୍ୟଶୈଳୀ, ଉତ୍ତମ ନୀତି ଓ ମନୋଭାବ ସହିତ ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ଲାଗି ଦେଶର ଜନସାଧାରଣ ତାଙ୍କୁ ଏହି ସମର୍ଥନ ଦେଇ ଆସିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶ ପ୍ରଥମ ନୀତି ସହିତ ଦେଶ ସେବା ଓ ଜନସେବା କରିଆସିଛନ୍ତି। ଏହି ଅବସରରେ ଆଜି କ୍ୟାବିନେଟ୍ରେ ପାରିତ ହୋଇଥିବା ସଂକଳ୍ପର 10ଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
1: माननीय प्रधानमंत्री श्री नरेंद्र मोदी जी 25 वर्ष पूरे कर रहे हैं हेड ऑफ द गवर्नमेंट के रूप में, और ये जो निरंतर सेवा देश की है, इसके लिए कैबिनेट ने अभिनंदन किया माननीय प्रधानमंत्री जी का और एक प्रस्ताव पारित किया। मैं 10 प्रमुख बातें इस कैबिनेट के रेजोल्यूशन की आपके सामने रखूंगा। पहली बात है, गुजरात से भारत तक विकास की सोच का विस्तार। जिस तरह से गुजरात में माननीय प्रधानमंत्री जी ने अपने कार्यक्रमों के माध्यम से, नीतियों के माध्यम से कई ऐसे परिवर्तन किए जिसके लिए दुनिया भर में माननीय प्रधानमंत्री जी को जो काम उन्होंने किए वो सारे काम आगे जाके देश के लिए एक बड़ी टेम्पलेट बने, तो गुजरात मॉडल को दुनिया भर में पहचाना गया, सराहा गया और भारत भर में उसकी इम्प्लीमेंटेशन हुई।
0: ଭାରତୀୟ ସେନାକୁ ସଶକ୍ତ କରିବା ଏବଂ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ହାଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟ ସୁନାବେଡ଼ାର ହାଲ୍ଠାରେ ଦ୍ୱିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ର ଉଦ୍ଘାଟନ କରି ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ସୁନାବେଡ଼ାର ହାଲ୍ ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ତଥା ଦେଶର ଏରୋସ୍ପେସ୍ ପ୍ରପଲ୍ସନ୍ ଇକୋସିଷ୍ଟମ୍ର କେନ୍ଦ୍ରବିନ୍ଦୁ ପାଲଟିଛି। କୋରାପୁଟର ଏହି କେନ୍ଦ୍ର ଏବଂ ବିଶାଖାପାଟଣାର ଡିଫେନ୍ ଡିଫେନ୍ସ ଓ ନାଭାଲ ଇକୋସିଷ୍ଟମ ମିଳିତ ଭାବେ ପୂର୍ବ ଭାରତ ଲାଗି ଏକ ନୂତନ ଉଦ୍ୟୋଗିକ ଓ ରଣନୀତିକ ପରିଚୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଶ୍ରୀ ସିଂ କହିଛନ୍ତି ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବା ସହ ଏହାର ଆସ୍ଥା ନିରନ୍ତର ଭାବେ ବୃଦ୍ଧି ପାଉଛି। ନିଜର ଭୌଗୋଳିକ ସ୍ଥିତି, ସୁଦୀର୍ଘ ସମୁଦ୍ର ଉପକୂଳ, ବିଭିନ୍ନ ପ୍ରମୁଖ ବନ୍ଦର, ବିପୁଳ ଖଣିଜ ସମ୍ପଦ, ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା, ଶିଳ୍ପାଞ୍ଚଳ

0: ଭିତ୍ତିଭୂମି ଓ କୁଶଳୀ ମାନବ ସମ୍ବଳର ଏକ ସଶକ୍ତ ଭିତ୍ତି ମାଧ୍ୟମରେ ଦେଶର ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶା ଏକ ନୂତନ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂ ସୁନାବେଡ଼ା ହାଲ୍ର ନିର୍ମିତ 2000ତମ ଇଞ୍ଜିନ୍କୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି। ଏହି ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅଭିଭାଷଣ ରଖି ରାଜ୍ୟରେ ଆଉ ଏକ ପ୍ରତିରକ୍ଷା ନିର୍ମାଣ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରି ସେ କହିଛନ୍ତି, ଆଜି ଓଡ଼ିଶାରେ ମେଟାଲ୍ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଏକ ସମୃଦ୍ଧ ଇକୋସିଷ୍ଟମ ତିଆରି ହୋଇପାରୁଛି। ଏହା ମାଧ୍ୟମରେ ରାଜ୍ୟରେ ଏକ ନୂତନ ଶିଳ୍ପ ବିପ୍ଳବର ଅଭ୍ୟୁଦୟ ହୋଇଛି। ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ପ୍ରତିରକ୍ଷା ହବ୍ ଭାବେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାର ବଦ୍ଧପରିକର ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଦେଶର ଆର୍ଥିକ ବ୍ୟବସ୍ଥାରେ ସଂସ୍କାର ଆଣିଥିବା ୟୁପିଆଇ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଭାରତର ଡିଜିଟାଲ ନେଣଦେଣ ଇକୋସିଷ୍ଟମରେ ଏକ ଉଲ୍ଲେଖନୀୟ ରୂପାନ୍ତରୀକରଣ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ ଲାଗି ଏକ ସହଜ ଓ ସୁରକ୍ଷିତ ଆର୍ଥିକ ନେଣଦେଣ ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ବିକଶିତ କରାଯାଇଛି, ଯାହାକି ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଡିଜିଟାଲ ନେଣଦେଣ ବ୍ୟବସ୍ଥାରେ ଏକ ବିପ୍ଳବ ଭାବେ ଉଭା ହୋଇଛି। ଭାରତ ବ୍ୟତୀତ ବିଶ୍ୱର 11ଟି ଦେଶରେ ବର୍ତ୍ତମାନ ୟୁପିଆଇ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ 2026ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ୟୁପିଆଇ ଏଣିକି ଘରୋଇ ସୀମା ଭିତରେ ବାନ୍ଧି ହୋଇ ରହିନାହିଁ। କିଛିଦିନ ଆଗରୁ ଭାରତୀୟ ବ୍ୟାଙ୍କ ଆକାଉଣ୍ଟରୁ ବିଦେଶକୁ ପ୍ରତ୍ୟକ୍ଷ ଭାବେ ଅର୍ଥ ହସ୍ତାନ୍ତର କରିବା ପ୍ରକ୍ରିୟାକୁ ବିଶ୍ୱାସ କରି ହେଉନଥିଲା, ମାତ୍ର ବର୍ତ୍ତମାନ ଏହା ବାସ୍ତବରେ ପରିଣତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: UPI से 2400 करोड़ से ज्यादा ट्रांजेक्शन हुए हैं, यानी हम यहाँ जितनी देर से बैठे हैं सिर्फ 10 मिनट में ही औसतन 50 लाख से ज्यादा UPI ट्रांजेक्शन देश भर में हो चुके होंगे। UPI केवल टैक्स स्टोरी नहीं है, ये एक सिविलाइजेशनल स्टोरी है।
0: ବେଲଜିୟମ ଜନ୍ମିତ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନ୍ ପଦାର୍ଥ ବିଜ୍ଞାନ ଲାଗି ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ। 82 ବର୍ଷ ବୟସ୍କ ହାଲଜେନ୍ ଆଇସ୍ କ୍ୟୁବ୍ ନ୍ୟୁଟ୍ରିନୋ ଅବଜରଭେଟୋରୀ ଲାଗି ନିଜର ଅବଦାନ ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ଆଷ୍ଟ୍ରୋଫିଜିକାଲ ନ୍ୟୁଟ୍ରିନୋ ଆବିଷ୍କାର ଲାଗି ଏହି ପୁରସ୍କାର ପାଇବେ। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 5ଟିକିଆ T20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଆଜିର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ୱେଷ୍ଟଇଣ୍ଡିଜ୍ 3 ଓଭରରେ କୌଣସି ୱିକେଟ୍ ନ ହରାଇ 28 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶରେ ଏକ ସମନ୍ୱିତ ଗମନାଗମନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ସ୍ଥାପନ ସମ୍ପର୍କିତ ପ୍ରସ୍ତାବକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି 25 ବର୍ଷ ପୂର୍ଣ୍ଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ଏକ ସଂକଳ୍ପ ପାରିତ ଏବଂ ଲକ୍ଷ୍ନୌ T20ରେ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଲା ଭାରତ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ ଜିଲ୍ଲା ଚାଲି ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। କୋରାପୁଟ ଜିଲ୍ଲାର ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ କୋରାପୁଟ ଜିଲ୍ଲାରେ ଏସ୍ଆଇଆର୍ 2026ର ସମଗ୍ର ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏସ୍ଆଇଆର୍ 2026 ପ୍ରକ୍ରିୟା ଗତ ମେ 20 ଆରମ୍ଭ ହୋଇଥିବା ବେଳେ ଘରକୁ ଘର ଯାଇ ଗଣନା କାର୍ଯ୍ୟ ମେ 30 ଜୁନ୍ 28 ପର୍ଯ୍ୟନ୍ତ କରାଯାଇଥିଲା। ଜୁଲାଇ 5ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଥିଲା। କୋରାପୁଟ ଜିଲ୍ଲାର 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 9,04,134 ଜଣ ଭୋଟର ଥିଲେ। ଏ ସମ୍ପର୍କରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି,
4: ସମସ୍ତଙ୍କ ପାର୍ଟିସିପେସନରେ ଏକ୍ସରସାଇଜ୍ ବହୁତ ମାନେ ଆପଣ କହିପାରିବେ ବହୁତ ସ୍ମୁଥଲି ଆର୍ ପିସ୍ଫୁଲି କମ୍ପ୍ଲିଟ୍ ହୋଇସାରିଛି।

0: ଆପଣ ଯଦି ଦେଖିଥିବ କି ଡ୍ରାଫ୍ଟ ରୁଲ୍ରେ ଆମର ପାଖାପାଖି 9,04,134 ଭୋଟର୍ସ ଯୋଉ ଆମେ ପବ୍ଲିଶ କରିଥିଲୁ, ତାପରେ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ ହିୟରିଂରେ ଆମର ଅନ୍ମ୍ୟାପ୍ ଟେପ୍ରେ ଯୋଉ ଇଲେକ୍ଟର ଥିଲେ 42,877 ଇଲେକ୍ଟର, ଆର୍ ଯୋଉମାନେ ଆନାମୋଲି ଯୋଉମାନଙ୍କ ନାଁରେ ମିସ୍ମ୍ୟାଚ୍ ଅଛି, କାହାର ବୟସରେ ଅଛି, ସିମିଲାର ଡେମୋଗ୍ରାଫିକାଲି ସିମିଲାର ଏଣ୍ଟ୍ରି ହେଇଯାଇଛି, ଏମିତି ଯୋଉ ଆନାମୋଲିସ୍ ଥିଲା ୟା କାହା କିଏ ମୋବାଇଲ ନମ୍ବର ଚେଞ୍ଜ କରିବାରେ ନାଁ ଚେଞ୍ଜ କରିବାରେ ଚାହୁଁଛନ୍ତି, ଏମିତି 169,404 ଭୋଟର ଥିଲେ। ଏମିତି ମିଶିକି ଆମର ପାଖାପାଖି 212,281 ଭୋଟର ମାନଙ୍କ ଆମେ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ ହିୟରିଂ ଯେତେ ଟାଇମ୍ ଲାଇନ୍ କମିଶନ ଦେଇଥିଲା ତା ଭିତରେ କମ୍ପ୍ଲିଟ କରିସାରିଛୁ। ଯୋଉ ଆମର ଡ୍ରାଫ୍ଟ ରୁଲ୍ ପବ୍ଲିକେସନ ହେଲା ପରେ ନୂଆ ଭୋଟର ହିସାବରେ ଫର୍ମ 6ରେ 5,685 ଭୋଟର ଆମର ଆଡ୍ ହେଇଛନ୍ତି। ସେମିତି କିଛି ଭୋଟର ଯୋଉ ଡେଟ୍ ଅଲରେଡି ଇନରୋଲ ହେଇଗଲେ, ସିଫ୍ଟିଂ ହେଇଗଲେ, ଆଉ ଡେମୋଗ୍ରାଫିକାଲି ସିମିଲାର ଇଣ୍ଟ୍ରେଷ୍ଟ ଥିଲା, ସେମିତି 1,255 ଭୋଟର୍ସ ଅଛନ୍ତି, ତାଙ୍କୁ ଡିଲିଟ୍ କରିକି ଯଦି ଆମେ ଦେଖିବା ତ ନେଟ୍ ଆଡିସନ 4,000 ଉର୍ଦ୍ଧ ଭୋଟର୍ରେ ହେଇସାରିଛି। ଆର୍ ଆଜି ଯୋଉ ଫାଇନାଲ ରୋଲ୍ ପବ୍ଲିଶ ହେଇଛି ସେଠି ଆମର କୋରାପୁଟ ଜିଲ୍ଲାରେ 9,08,564 ଭୋଟର୍ସ ଅଛନ୍ତି, ଆର୍ ତା ଭିତରେ ଭଲ ଟ୍ରେନ୍ ଯେମିତି ଆମର ପପୁଲେସନ ରେଟ୍ ହଉଛି, ସେକ୍ସ ରେସିଓ ଅଛି, ସେଇ ହିସାବରେ ଆମର ଫିମେଲ ଭୋଟର ପାଖାପାଖି 4,66,919 ଅଛନ୍ତି, ଯୋଉଟା କି 51.39% ଆମର ଟୋଟାଲ ଭୋଟର୍ସ ଅଛନ୍ତି। ଇଲେକ୍ସନ ହିୟରିଂ ଥିବ ସେଟା ନେକ୍ସଟ 15 ଡେଜ୍ ଭିତରେ ଇଲେକ୍ସନ କମିଶନ ଏବେ ଡିକ୍ଲେୟାର କରିବ, ସେ ଫର୍ଷ୍ଟ ଆପିଲେଟ୍ ଅଥରିଟି ଡିଷ୍ଟ୍ରିକ୍ଟ ଇଲେକ୍ସନ ଅଫିସର ମାନେ କଲେକ୍ଟର ପାଖରେ ଆସିପାରିବ।
1: ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କୋରାପୁଟରେ ସାମୁହିକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି। ପରିବେଶ ସଚେତନତା ଅଭିଯାନ 2026ର ଅଂଶ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋରାପୁଟ ଓ କୋରାପୁଟ ପୌରପାଳିକାର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ଏଡ଼ାଇବା, ଉତ୍ସସ୍ଥଳରେ ଓଦା ଓ ଶୁଖିଲା ବର୍ଜ୍ୟ ପୃଥକୀକରଣ, ଘରୋଇ କମ୍ପୋଷ୍ଟ ପ୍ରସ୍ତୁତି ଓ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟ ପରିଚାଳନା ଉପରେ ସଚେତନ କରାଯାଇଥିଲା। ଜିଲ୍ଲା ସଦର ମହକୁମାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ନାରାୟଣପାଟଣା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶୁଣାଣିରେ ମୋଟ 107ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ 58ଟି ଗୋଷ୍ଠୀଗତ ଓ 49ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଦିବ୍ୟାଙ୍ଗ ଜନକ ଅଧିକାର ଓ ସୁବିଧା ସମ୍ପର୍କରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ତଥା ଏକ ସମାବେଶୀ ଓ ବାଧାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଦିବ୍ୟାଙ୍ଗ ଜନକ ଅଧିକାର ଓ ସୁବିଧା ସମ୍ପର୍କରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ତଥା ଏକ ସମାବେଶୀ ଓ ବାଧାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଦିବ୍ୟାଙ୍ଗ ଜନକ ଅଧିକାର ଆଇନ 2016 ଉପରେ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ସଚେତନତା ଓ କ୍ୱିଜ୍ କାର୍ଯ୍ୟକ୍ରମ ଡିଏଭି ମହାବିଦ୍ୟାଳୟ କୋରାପୁଟଠାରେ ଅନୁଷ୍ଠିତ ହୋଇଛି। ପରିବେଶ ସଚେତନତା ଅଭିଯାନ 2026ର ଅଂଶ ଭାବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋରାପୁଟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏମ୍ଏସ୍ ନାଲ୍କୋ ଦାମନଯୋଡ଼ିର ସହଯୋଗରେ ଦାମନଯୋଡ଼ିସ୍ଥିତ ନାଲ୍କୋ ସମ୍ମିଳନୀ କକ୍ଷଠାରେ ପରିବେଶ ଅନୁକୂଳ ବ୍ୟାଗ୍ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୃଷି ବିଭାଗ ତରଫରୁ କୋରାପୁଟସ୍ଥିତ ବ୍ରାଉନ୍ ଭ୍ୟାଲି ଇଷ୍ଟେଟ୍ ସହଯୋଗରେ ଦି କଫି ଜର୍ଣ୍ଣି ଶୀର୍ଷକ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। କଫି ଚାଷ, ପ୍ରକ୍ରିୟାକରଣ, ରୋଷ୍ଟିଂ, ବ୍ରୁଇଂ, ମୂଲ୍ୟବର୍ଦ୍ଧନ, ବିପଣନ ଏବଂ କଫି ଉତ୍ପାଦନ ସହ ଜଡ଼ିତ ଉଦୀୟମାନ ବଜାର ସୁଯୋଗ ଆଦି ବିଷୟ ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ।

0: କାରଣ କମ୍ପାନୀଟାକୁ ଆମକୁ ବାଛିବାକୁ ପଡିବ। ତାପରେ ପରେ ଯୋଉ ଉପଭୋକ୍ତା ନମ୍ବର ଥିବ ଆମର ସେଇଟାକୁ ପଞ୍ଜୀକରଣ କରିବାକୁ ପଡିବ ଦେଇକି। ତାପରେ ଅନୁମୋଦନ ହବ ସୋଲାର ପ୍ୟାନେଲ ଲଗେଇବା ପାଇଁ। ଅନୁମୋଦିତ ହେଲା ପରେ ଯାଇକି ଯାଞ୍ଚ ଓ ଆବଶ୍ୟକ ପ୍ରକ୍ରିୟା ପରେ ସବସିଡିଟା ଆମକୁ ମିଳିବ।
1: ଏମିତିଆଟି ମୋର ପାଠ ସାଠ ପଡିକି ଏତେ କଥା ଜାଣିଗଲାଣି, ସରକାର ସୁବିଧା ସୁଯୋଗ ସବୁ ଜାଣିଲାଣି, ଆଉ କଣ ଆମର ଅସୁବିଧା ହେଲେ ନିତିଆ।
0: ହଁ
1: ଏତେ କଥା ହେଲେଣି
0: ଆଜ୍ଞା,
1: ସନ୍ଧ୍ୟା ବେଳ ବୈଠକ ଘର ବସିକି ପଲ୍ଲୀ ଗୀତଟିଏ ଶୁଣିବା
0: ଶୁଣିବା ନିହାତି
2: ସୁନୋ।

0: ନିତ୍ୟା।
1: ହଁ ବା,
0: ଏତେ ଭଲ ଭଲ କଥା କହିଲ, ତା ସହିତ ପଲ୍ଲି ଗୀତଟିଏ, ଗାଁର ଗୀତଟିଏ ଶୁଣିଲ, ତାପରେ ପୁଣି ପେଟ ପାଠରେ ଭଲ କଥା ଆଜି ଅଛି ବା। ତୁମରି ପରି ଜଣେ ଭଲ ପାଠ ପଢୁଆ ପିଲା କେମିତି କଣ ଚାଷବାସ କରୁଛନ୍ତି, କେତେ ପଇସା ରୋଜଗାର କରୁଛନ୍ତି, ଶିକ୍ଷିତ ଯୁବ ଚାଷୀ ଚିନ୍ତାମଣି ପ୍ରଧାନ।
1: ଆଚ୍ଛା, ଦେଖିଲ ସେଇ ଚିନ୍ତାମଣି ବାବୁ ଆସିଗଲେଣି ନା କଣ?
0: ହଁ, ଏଇ ଚିନ୍ତାମଣି ଭାଇ ଆସିଗଲେଣି।
1: ହଉ ଅପା, ତମେ ତାଙ୍କ ସହିତ କଥା ହୁଅ, ମୁଁ ଏଠି ବସି ତମ ଦି ଜଣଙ୍କ କଥା ଶୁଣୁଛି।
0: ହଉ ତାହେଲେ ଭାଇ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
0: ଭାଇ, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
2: ଆମ ଘର ହଉଛି ମାନେ ଜଗତସିଂହପୁର ଜିଲ୍ଲାର ଏସମ ବ୍ଲକ ଅଧୀନସ୍ଥ ଗୋଡା ପଞ୍ଚାୟତର କୁଅର ବିଧି ଗ୍ରାମରେ ମୁଁ ଚାଷ କରେ। ଆଜ୍ଞା,
0: କାହିଁକି ଚାଷକୁ ମନ ବଳିଲେ?
2: ଆମେ ହଉଛି ଚାଷୀ ପରିବାର। ମୋ ଜେଜେ ଚାଷ କରୁଥିଲେ, ମୋ ବାପା ଚାଷ କରୁଥିଲେ, ତେଣୁ ଜେଜେ ଆଉ ବାପାଙ୍କର ଉପଦେଶ ଥିଲା ଯେ କି ବାପାରେ ହିଡ଼ ମାଟି ହିଡ଼ରେ ନ ଦେଲେ ପେଟ ଅପୋଷା ରହିବ ନାହିଁ। ସେଇ ବାଣୀ, ସେଇ ଦୃଷ୍ଟିଟା ମୋ ହୃଦୟକୁ ଛୁଇଁ ପାରିଥିଲା। ମୁଁ ଚାଷରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିକି ମୋ ପରିବାରର ପ୍ରତିପୋଷଣ କରିପାରୁଛି।
0: କେତେ ଜମି ଅଛି ଆପଣଙ୍କର, କଣ କଣ ସବୁ ଚାଷ କରନ୍ତି?

0: ଆପଣଙ୍କ ସେ ଅଞ୍ଚଳରେ କଣ ସବୁ ଚାଷ କରାଯାଉଛି ସେ ବିଷୟଟି କୁହନ୍ତୁ।
1: ମୋର 5 ଏକର ଜମି ଅଛି, 6 ଗୁଣ୍ଠର ଗୋଟେ ଧିଅ ଅଛି। ମୁଁ ପନିପରିବା ଚାଷ କରେ ବର୍ଷା ଦିନେ, ବର୍ଷା ଦିନେ ଧାନ ଚାଷ ସହିତ ମୁଁ ବିରି ଚାଷ କରେ। ପରିବା ଚାଷ ହଉଛି ଯେ କି ବାଇଗଣ ହଉଛି, ଭେଣ୍ଡି ହଉଛି, କଲରା ହଉଛି, କାକୁଡି ହଉଛି, ଆଉ ବିଭିନ୍ନ ପ୍ରକାର ଯୋଉ ଆମର ଅଛି ନାଉ କରାଯାଉଛି ବର୍ଷା ଦିନ ପାଇଁ।
0: ଏଇ ଯୋଉ ବର୍ଷା ଦିନ ସେ ଝିଅ ଭାବରେ ଅଛି
1: ବର୍ତ୍ତମାନ ଅଛି ଆଜ୍ଞା।
0: ଛଚିନ୍ଦ୍ରା ବି ଥିବ,
1: ଛଚିନ୍ଦ୍ରା ଅଛି, ଜହ୍ନି ବି ଚାଷ କରାଯାଉଛି,
0: ଆଉ କଖାରୁ ବି ଥିବ,
1: କଖାରୁ ସଚେତନ ପରିମାଣର ଅଛି। ଆଉ ବିଶେଷ ଭାବରେ କଖାରୁ ତ ଆମର ପ୍ରାୟ ମୋର କୋଠା ଘର ଚାଳ ଘର ପ୍ରାୟ 5-6 ବଖରା ଅଛି, ତା ଉପରେ ହଉଛି କଖାରୁ ମାଡିକିରି ବହୁତ ଫଳ ଫଳିଛି ବର୍ଷ। ଯେତେବେଳେ ସକାଳୁ ଉଠି ସାରିଲା ପରେ ଆପଣ ଆପଣ ବାରିକୁ ଯିବେ, କଖାରୁ ଅଛି, କାକୁଡି ଅଛି, କି ଜହ୍ନି ଅଛି, ବିଭିନ୍ନ ବାଇଗଣ ଅଛି, ଭେଣ୍ଡି ଅଛି, ପ୍ରତ୍ୟେକ ଦିନ ତୋଳା ହଉଛି। ନିଜ ପରିବାର ସଜ ପନିପରିବା ଖାଇବା ସହିତ ଅବଶିଷ୍ଟ ପରିବା ବଜାରକୁ ବିକ୍ରି କରିବା ପାଇଁ ପଠାଯାଉଛି, ବା ବେପାରୀମାନେ ଆସି ମଧ୍ୟ ନିଜ ଘର ପାଖରୁ ନେଇ ଯାଉଛନ୍ତି। ଆମେ ମଧ୍ୟ ନେଇକି ବଜାରରେ ସିଧା ବେପାରୀ ମାନଙ୍କୁ ଡାଇରେକ୍ଟ ଦେଇ ଆସୁଛୁ।
0: ଆଜ୍ଞା, ବର୍ଷା ଦିନିଆ ପନିପରିବା ଚାଷ କରିଥିଲେ ସେଥିରୁ କେତେ କଣ ଲାଭ ପାଇଛନ୍ତି?
1: ବର୍ତ୍ତମାନ ବର୍ଷା ଦିନରେ ଚାଷରେ ଆମେ ମୋର ବାଇଗଣରେ ପ୍ରତ୍ୟେକ ସପ୍ତାହରେ ମୋର ହଉଛି ବୁଧବାର ଆଉ ରବିବାର ମୁଁ 30 କିଲୋ ବାଇଗଣ ଘର ପାଇଁ ଖର୍ଚ୍ଚ ପରେ 30 କିଲୋ ବାଇଗଣ ମୁଁ ନିଜେ ହଉଛି ବିକ୍ରି କରିପାରେ, ଯାହାର ଦାମ ବର୍ତ୍ତମାନ 35-40 ଟଙ୍କା ବେପାରୀ ମାନଙ୍କୁ ଦିଆଯାଉଛି। ଭେଣ୍ଡି ମଧ୍ୟ ସେହିପରି 30-40 କିଲୋ, କାକୁଡି ମଧ୍ୟ 10-20 କିଲୋ ଏକ୍ସଟ୍ରା। ଆମ ନିଜେ ଆମ ପ୍ରଥମ ଲକ୍ଷ୍ୟରେ ହେଲା ଆମେ ମାଛ ତେଲ ମାଛରେ ଭାଜିବୁ, ଆମର ଯୋଉ ପରିବାରର ଅଛି ଆମ ଭାଇମାନଙ୍କର ମାନେ ସହଯୋଗ ଅଛି, ଆମେ ଖାଇବା ସହିତ ଆମେ ସେଇ ପନିପରିବା ବିକି ଆମର ଅଲଗା ଜିନିଷ ମଧ୍ୟ ଆଣିପାରିବା। କଲରା ବିକ୍ରି କରିପାରୁଛୁ ଯେ କି ଆମେ ସେ 10-15 କିଲୋ କାକୁଡି, କଲରା, ଭେଣ୍ଡି ଏବଂ କଖାରୁ ବି ବିକ୍ରି କରିପାରୁଛୁ। ବର୍ତ୍ତମାନ 15-17 ଟଙ୍କା ରେଟ୍ରେ କଖାରୁ ବି କ୍ୱିଣ୍ଟାଲ ବିକ୍ରି ସରିଛି।
0: ଆପଣଙ୍କ ସେ ଅଞ୍ଚଳରେ କୋଉ କଖାରୁ ଭଲ ହେବ?
1: ଦେଖନ୍ତୁ, ଏଟା ହଉଛି ବର୍ଷା ଦିନ ପାଇଁ ଆମେ ହଉଛି ବଡ କଖାରୁ ଚାଷ କରାଯାଉ, କାହିଁକି ନା ତା ଦେହରେ ପରିଶ୍ରମ ପଡି ନଥାଏ, କିଛି ଅସୁବିଧା ନଥାଏ, ବିନା ସାର ଔଷଧରେ ବର୍ଷା ପାଣିରେ ସିଏ ହୁଏ। ବର୍ତ୍ତମାନ ବର୍ଷା ଦିନ ବହୁ ପରିମାଣ ଅଛି, ଗୁଆମଳ କଖାରୁ ବହୁ ପରିମାଣ ହୁଏ, ତାର ଓଜନଟା ବେଶୀ ହୁଏ। ଛୋଟ କଖାରୁ ହେଲେ କଣ, ତାର ଚାହିଦାଟା ଅଧିକ ବଜାରରେ, ମାନେ ସାଧାରଣ ଲୋକ ଯେ କି ସେ 2-5 କିଲୋ 7 କିଲୋ ଭିତରେ ହବ, କିନ୍ତୁ ବର୍ତ୍ତମାନ ଯେଉଁ ଚାଷ ହଉଛି ଯେ କି କଖାରୁ ଚାଷ, ସେଟା 10-12 କିଲୋ 5 କିଲୋ 7 କିଲୋ ଏତେ ଗୋଟେ ଜଣେ ଲୋକ ଏତେ ନେଇପାରିବ
0: ନାହିଁ
1: ବର୍ଷା ଦିନ କଖାରୁକୁ। ଯଦି ଭୋଜି ଭାତ କାହାର ହେଲା ସେ ନେଇପାରିବ, କିନ୍ତୁ ସାଧାରଣ ଅର୍ଥ ହେଲେ ଗୁଆମଳ କଖାରୁ ବେଶୀ ଲାଭ ହୁଏ ଏବଂ ସମସ୍ତ ହଉଛି ଖାଉଟି ନେଇପାରିବେ।
0: ଭାଇ, ଆପଣ ଯୋଉ ଟିକେ ପୂର୍ବରୁ କହୁଥିଲେ ବିରି ଚାଷ କରନ୍ତି, କେତେ ଜମିରେ ବିରି ଚାଷ କରନ୍ତି, କୋଉ ସମୟରେ ବିରି ଚାଷ କରନ୍ତି, ଧାନ ଅମଳ ଭିତରେ ପକାନ୍ତି କି ଧାନ କାଟି ସାରିଲା ପରେ ପକାନ୍ତି, ସେ କଥା ଟିକେ କୁହନ୍ତୁ।
1: ଧାନ ଯେତେ ରୁଆ ହୁଏ, ଆମର ଗୋଟେ ଜାଗାରେ ଅଛି, ମୋର ପ୍ରାୟ 1 ଏକର ଖଣ୍ଡେ ଜମି ଅଛି, ଆଉ ସେଟା ଗୋଟେ ଆମର ଯାଇଛି ଅଳକା ନଦୀରୁ ଯାଇଛି ଗୋଟେ ବା ଜୋର ଯୋଉଟା କହୁଛନ୍ତି, ତାର ଯୋଉ ବନ୍ଧଟା 10 ଫୁଟରେ ଓସାର, ଆମେ ପ୍ରାୟ 300-400 ମିଟର ପର୍ଯ୍ୟନ୍ତ ମଝିରେ ବାଟ ହାତରୁ 1.5 ହାତ ଲୋକ ଚାଲି ଚଳିଛି, ଆଉ ଗାଡି ମଟର ଯିବା ସେ ଲୋକ ଚାଲିବା ବାଟଟା ରଖିକି ଉଭୟ ପଟରେ ବିରି ଛାଟି ଦେଉ ପ୍ରାୟ 600 ମିଟର ପର୍ଯ୍ୟନ୍ତ।
0: ଯେତେବେଳେ ଧାନ
1: ରୁଆ ଆରମ୍ଭ ହୁଏ, ଯେତେବେଳେ ଛାଟି ଦେଲା ପରେ ଠିକ ଆପଣ ଧାନ କଟା କଟି ଶେଷ ହେଇଥିବ, ସେତେ କଣ ନା ଟିକେ ପ୍ରୋବ୍ଲେମ ଆଡ ହୁଏ ନା, ଯୋଉ କୁହୁଡି ପଳେନି, କୁହୁଡି ପଇଲେ କଣ ହୁଏ ନା ସେ ଯୋଉ ତାର 3 ଷ୍ଟେଜରେ ଆସେ, ଗୋଟେ ଷ୍ଟେଜ ପାଚି ଆସୁଥିବ ହଉଛି ଫଳ, ଆଉ ଗୋଟେ ଷ୍ଟେଜ ଆସୁଥିବ, ଆଉ ଗୋଟେ ଷ୍ଟେଜ ଫୁଲ ହଉଥିବ। ତିନିଟାକୁ ଧରି ଲାଗିଲେ ଆମେ କଣ କରୁ, ଯୋଉଟା ପାଚି ଯାଇଥିବ ଶୁଖି ଯାଇଥିବ ତାକୁ ଆଗ ତୋଳି ଆଣୁ, ସମୟ ଅବଶ୍ୟ ଲାଗେ, ବାଲ୍ଟି ବାଲ୍ଟି ଧରି ତୋଳି ଆଣୁ, ଯାହାଫଳରେ ମୁଁ ଗତ ବର୍ଷ 3 କ୍ୱିଣ୍ଟାଲ ବିରି ମୁଁ ମଧ୍ୟ ପାଇଥିଲି। କାରଣ ଯଦି ସେ ଶୁଖା ବିରି ରହିଗଲା ପରେ କଣ ହେଇଗଲା, ତା ଦେହରେ କୁହୁଡି ପଡିଲା ପରେ ସେଗୁଡା ହଉଛି ଫିମ୍ପି ବାରି ନଷ୍ଟ ହୋଇଯାଏ, ସେଥିପାଇଁ ନିଜେ କରୁଛୁ, ଅନ୍ୟମାନେ କରନ୍ତି କି ନାହିଁ ସେଟା କହିପାରିବେ, ଆମେ ନିଜେ କରୁଛୁ।
0: ସେଇ ଜାଗା ମାନଙ୍କରେ କରନ୍ତି, ଆଉ ବିଲରେ କିଛି କରନ୍ତି
1: ନାହିଁ? ବିଲରେ ଯଦି ହୁଏ ଖରାଦିନ ହୁଏ, ବିଲରେ ଶୁଖିଲା ଗୋଟେ ଯୋଉ ମୁଗ ଚାଷ ଯୋଉଠି ହଉଛି ସେଠି କରାଯାଏ, ବର୍ଷା ଦିନ ପାଇଁ ଯୋଉ ବିରି ଚାଷଟା ଏଇ ଜାଗା ଉପରେ ଆମେ କରୁଛୁ।
0: ବିରି କେତେ ପାଉଛନ୍ତି?
1: ବିରି ପ୍ରାୟ 2-3 କ୍ୱିଣ୍ଟାଲ ପାଉଛୁ ଆଜ୍ଞା।
0: 3 କ୍ୱିଣ୍ଟାଲ ବିରି ପାଉଛନ୍ତି, ମୁଗ କେତେ ପାଆନ୍ତି?
1: ମୁଗ ସେଇ 3-4 କ୍ୱିଣ୍ଟାଲ ପାଖାପାଖି ପାଉଛୁ।
0: ଧାନ କେତେ?
1: ଧାନ ଆମର ମୋର ବର୍ତ୍ତମାନ ଗତ ବର୍ଷ ଥିଲା 72 କ୍ୱିଣ୍ଟାଲ ମଣ୍ଡିରେ ଦେଇ ସାରିଲା ପରେ ମୋର 100-110 କ୍ୱିଣ୍ଟାଲ ଭିତରେ ମୋର ଧାନ ଟାର୍ଗେଟ ରହେ ଅମଳ କରିବା ପାଇଁ। ତାପରେ ଆମର ପରିବାର ଅଛନ୍ତି 11 ଜଣ, ଆମେ ତାଙ୍କ ପାଇଁ ପ୍ରାୟ 25-30 କ୍ୱିଣ୍ଟାଲ ରଖୁ, କାହିଁକି ନା ଆମର ଫ୍ୟୁଚର ପାଇଁ ରଖୁ। ଗୋଟିଏ ବର୍ଷ ଯଦି ବାଛେ ଧାନ ମାଡ଼ ପାଇଯିବ, ଆମେ ଆର ବର୍ଷ କଣ ଖାଇବେ, 2 ବର୍ଷ ଆଗକୁ ଲକ୍ଷ୍ୟ ରଖି ପ୍ରତ୍ୟେକ ଆଡଭାନ୍ସ 2 ବର୍ଷ ପାଇଁ ଧାନଟା ରୁହେ। କାରଣ ଯଦି ଏ ବର୍ଷ ବନ୍ୟା ହେଲା କିଛି ନହେଲା, ଗୋଟିଏ ବର୍ଷ ପାଇଁ ରଖିଲୁ ଫେଲର ହେଇଯିବୁ ନା, ପରିବାର ପ୍ରତିପୋଷଣ କରିପାରିବନି ନାହିଁ, ତେଣୁ ଆମେ ସବୁବେଳେ ଚେଷ୍ଟା କରିଥାଉ 2 ବର୍ଷ ପାଇଁ ଆଡଭାନ୍ସ ଧାନ ରଖିଥାଉ।
0: ଆଉ ଭାଇ, ଯୋଉ ପନିପରିବା ଚାଷ କରିଛନ୍ତି, ଏ ତ ବର୍ଷା ଦିନିଆ ପନିପରିବା ସରିଯିବ, ଆଉ ଅଳ୍ପ ଦିନ ରହିଲା, ଶୀତ ଦିନ ପାଇଁ ଆପଣ କଣ ପୂର୍ବ ପ୍ରସ୍ତୁତି କଲେଣି?
1: ପୂର୍ବ ପ୍ରସ୍ତୁତି ଅକ୍ଟୋବର 2 ଠାରୁ ଆମର କୋଶିଳା ଶାଗ ଲଗା ହବ। ଫାର୍ଷ୍ଟ କୋଶିଳା ଏକାଥରେ ଆମର ପ୍ରାୟ 10-15 ପଟାଳି ଲଗା ହେଇଯିବ।

0: ପିଲାଟା ଉଠି ସାରିଲା ପରେ ଆମର ବର୍ତ୍ତମାନ କଣ ହେଇଛି, ଯୋଉ ବାଇଗଣ ଲଗାଇଛି ସେଟା କଣ୍ଟିନ୍ୟୁ କରିବ ଜୁନ ମାସ ପର୍ଯ୍ୟନ୍ତ, ଏପ୍ରିଲ ମେ ବଛର କରିବ, ବର୍ଷା ଦିନ ଯୋଉ ହେଇଛି ସେ ଫଳ ଫଳି ଚାଲିବ। ଭେଣ୍ଡି ବର୍ତ୍ତମାନ ହେଇଛି ଆଉ 15 ଦିନ ପର୍ଯ୍ୟନ୍ତ ସେ ସରିଯିବ, ସେଥିରେ ଭେଣ୍ଡି ଚାଷ ହବ। ଭେଣ୍ଡି ଚାଷ ହେବା ପରେ କାକୁଡି, ଫେରେ କଲରା, ସବୁ ଚାଷ ହବ। ତାପରେ ଶାଗ ହେଇସାରିଲା ପରେ ପାଳଙ୍ଗ ଚାଷ, ପିଡ଼ଙ୍ଗ, ଆଉ ତା ବ୍ୟତୀତ ଆମର ହୋଇଛି ମୂଳା ଚାଷ ମୁଁ କରେ, ଧନିଆ ପତ୍ର ମଧ୍ୟ ଚାଷ ହୁଏ, ଲଙ୍କା ଚାଷ କରେ ମୁଁ, ବର୍ଷକର ସୋରିଷ ଚାଷ ପାଇଁ ଆମେ ମୋର ମଧ୍ୟ ପ୍ରସ୍ତୁତ କରେ, ବର୍ଷକ ପିଲା ପାଇଁ ଆବଶ୍ୟକ ପଡ଼ିଲେ ବିକ୍ରି ପାଇଁ ଦେଇଦେବୁ। ପୋଇ ଚାଷ ଆମର ମୁଖ୍ୟ, ଭୂମିଶବ ପୂର୍ଣ୍ଣିମାକୁ ଆମର ପୋଇ ଚାଷ ହୁଏ। ଆଜ୍ଞା, ଏ ବର୍ଷ ମୁଁ 2-3 ଗୁଡ଼ି ଜମି ଚାଷ କରିଥିଲି, ପ୍ରାୟ 30,000 ଟଙ୍କାର ଅଧିକା ପୋଇ ବେପାରୀମାନଙ୍କୁ ବିକିଥିଲି। ଶେଷ ମୁହୂର୍ତ୍ତରେ ଜୁନ 7 ତାରିଖରେ ପ୍ରବଳ ବର୍ଷା ହେବା ଦ୍ୱାରା ସବୁ ବୁଡ଼ିଗଲା, ନହେଲେ ଆହୁରି ମଧ୍ୟ 10-30 ହଜାର ଟଙ୍କା ହେଇଥାନ୍ତା।
1: ଚିନ୍ତାମଣି ଭାଇ, ମାଛ ପୋଖରୀ କିଛି ଅଛି କି?
0: ନିଶ୍ଚିନ୍ତ ମାଛ ପୋଖରୀ ମୋର ଅଛି, କାରଣ 6 ଗୁଣ୍ଠର ମାଛ ପୋଖରୀ ଅଛି। ମୁଁ ରୋହି ଭାକୁର ଛାଡ଼େନି, ମୋର ଗ୍ଲାସ କପ୍ ଆଉ ରୁପଚାନ୍ଦି ଛାଡ଼େ। କାରଣ କଣ,
1: କାହିଁକି ରୋହିଭାକୁର ଛାଡ଼ନ୍ତି?
0: ରୋହିଭାକୁର ଛାଡ଼ିଲେ ତାଙ୍କ ପାଇଁ ଦାନା ଦରକାର, ଆବଶ୍ୟକ ପଡେ। ଦ୍ୱିତୀୟ କଥା ହେଲା କଣ, ଆମର ଯୋଉ ପନିପରିବା ରହୁଛି ସବୁ କଣ ଏକକାଳୀନ ତୋଳି ହଉଛି କି? ସେଟା ନଷ୍ଟ ହେଇଯାଉଛି, କିଛି ମାନେ ପନିପରିବା ପଚିଯାଉଛି, ପୋକ ଖାଇଯାଉଛି, ସେଗୁଡ଼ାକୁ ଛୋଟ ଛୋଟ ପିସ୍ କରି କାଟିକି ପୋଖରୀ ପକେଇଲେ ବା ଘାସ କାଟିକି ପୋଖରୀ ପକେଇଲେ ଗ୍ଲାସ କପ୍ ଆଉ ରୁପଚାନ୍ଦି 100% ସେମାନଙ୍କର ଖାଦ୍ୟ, ଯାହାଫଳରେ ଗୋଟିଏ ବର୍ଷରେ 1-1.5 କିଲୋ ପର୍ଯ୍ୟନ୍ତ ମଧ୍ୟ ହେଇପାରିବ।
1: ଆପଣ ଯୋଉ ଟିକିଏ ପୂର୍ବରୁ କହୁଥିଲେ ମାଛ ତେଲରେ ମାଛ ଭାଜିବା କଥା, କାହିଁକି ନା ଯେହେତୁ ଆପଣଙ୍କର ପଚି ଯାଉଥିବା ପନିପରିବା କି ପକା ହେଇଯାଉଥିବା ପନିପରିବା ତାକୁ ଛୋଟ ଛୋଟ କରି କାଟି ଆପଣ ମାଛକୁ ଦଉଛନ୍ତି, ମାଛରୁ କେତେ କଣ ବାର୍ଷିକ ଇନକମ୍?
0: ମାଛର ଆମ 6 ଗୁଣ୍ଠରେ ଗତ ବର୍ଷ 2 କ୍ୱିଣ୍ଟାଲ ମାଛ ହେଇଥିଲେ। ଆମର ବେପାରୀ ରେଟ୍ରେ 120 ଟଙ୍କା ରେଟ୍ରେ ଆମେ ଦେଇଥିଲୁ, 20,000 ଟଙ୍କା ଥିଲା। ତା ପୁରୁଣା ମାଛ ବି ଅଛି, ଏ ବର୍ଷ ବି କିଛି ଛଡ଼ା ହେଇଛି, ସେ ଆସନ୍ତା ବର୍ଷ ଉପରେ କଣ୍ଟିନ୍ୟୁ ହବ, ଏମିତି ଚାଲିବ। ମୁଁ ଯୋଉ ପୋଖରୀ ମାଛ କରିଛି ସେ ମାଛ ମୁଁ ଖାଏନି, କାରଣ ମୁଁ ସମୁଦ୍ର କୂଳର ଲୋକ। ମୋର ପ୍ରତ୍ୟେକ ଦିନ 3 ଟାଇମ୍ ଘରେ ମାଛ, ମୋର 11 ଖଣ୍ଡ ଭଉଁରୀ ଜାଲ, 7 ଖଣ୍ଡ ଫାସି ଜାଲ, 9 ଖଣ୍ଡ ହଉଛି ବକ୍ସ ଜାଲ ଅଛି। ଆମର 3 ଟାଇମ୍ ଘରେ ମାଛ, ମୋର ସାନ ଭାଇ ଯିଏ ଟିଚର, ଆମେ ସମୁଦ୍ରକୁ ଯାଉ, ସମୁଦ୍ର ପାଖକୁ, ମୋ ଘର ପାଖରୁ ମାତ୍ର 100 ମିଟର ଦୂରରେ ଅଳକା ନଦୀ ଅଛି, ନିଜେ ଧରୁ, ପ୍ରତ୍ୟେକ ଦିନ ବି ଧରୁ, ଆମ ଘରେ ବି ପ୍ରତ୍ୟେକ ଦିନ ମାଛ ହୁଏ।
1: ପୋଖରୀରେ ଯୋଉ ମାଛ କରୁଥିବେ ସେ ଖାଲି
0: ବିକ୍ରି କରିବା ଉଦ୍ଦେଶ୍ୟରେ, ଆବଶ୍ୟକ ଯେତେବେଳେ ପଇଲା ହୁଏତ କୋଉଦିନ ଏମିତି ସର୍ଟ ସମୁଦ୍ର କହିବେ, ଆବଶ୍ୟକ ସ୍ଥଳେ ପୋଖରୀ ମାଛ ମଧ୍ୟ ଖିଆଯାଇପାରେ।
1: ଆଉ ଆପଣଙ୍କ ସେ ଅଞ୍ଚଳରେ ପ୍ରାୟତଃ ସମସ୍ତେ ସେଇ ନଦୀ ଉପରେ ନିର୍ଭର କରୁଛନ୍ତି?
0: ସମସ୍ତେ ଧରନ୍ତିନି, ଆମ ଗାଁରେ 120 ଘର ଅଛି, 80% ଲୋକ କିଣିକିରି ଖାଉଛନ୍ତି, 20% ଯାହା ପାଇଲା ସଉକ, ଚାଷ କରି ଖାଇବା ଜିନିଷ ସଉକ, ଧରିକି ଖାଇବା ମଧ୍ୟ ସିନ୍ଦୁର ସଉକ।
1: ତାମାନେ ଆପଣ ସେ ମାଛ ବି ବିକ୍ରି କରୁଥିବେ?
0: ହଁ ନିଶ୍ଚିନ୍ତ, ସେ ମାଛ ଅଧିକା ପରିମାଣରେ ହେଇଗଲେ ନିଶ୍ଚିନ୍ତ ଆମେ ବିକ୍ରି କରୁଛୁ। ଆମର ଗାଁ ଫେସାରୀ ଅଛି ବା ଷ୍ଟକ୍ ରୁମ୍ ଅଛି, ଯୋଉମାନେ ବେପାରୀ ଅଛନ୍ତି ନେଉଛନ୍ତି, ପ୍ରତ୍ୟେକ ଦିନ ବି ଦିଆହଉଛି, ଆମ ଘର ଖାଦ୍ୟ ପାଇଁ ରଖିସାରିଲେ ଅବଶିଷ୍ଟ ମାଛ ବିକ୍ରି ହେଇଯାଇଛି।
1: ମାଛ ପୋଖରୀରେ ଯୋଉ ମାଛ ବାହାରୁଛି ତାକୁ କେତେ କଣ ପାଉଛନ୍ତି ବାର୍ଷିକ?
0: ବାର୍ଷିକ ଗତ ବର୍ଷ 24,000 ଟଙ୍କା ପାଇଥିଲି।
1: ଗାଈ ଗୋରୁ କିଛି ଅଛନ୍ତି କି?
0: ହଁ, ମୋର 2 ଗାଈ ଅଛନ୍ତି।
1: ଆଜ୍ଞା,
0: 2 ଗାଈ, ଗୋଟେ ବାଛୁରୀ ଅଛନ୍ତି ମଧ୍ୟ, ଗୋଟେ ଗାଈ କ୍ଷୀର ଦଉଛି, ଗୋଟେ ଗାଈ ବର୍ତ୍ତମାନ ଜନ୍ମ କରିବାକୁ ଅଛି। ଆମର ସେ ଯାହା ହୁଏ ଆମେ ଆଉ ଷ୍ଟୋରକୁ ନୁହଁନି, ଆମର ତ କୁଟା କାଟି ଆଉ ଅଭାବ ନାହିଁ, କୁଣ୍ଡାକାଣ୍ଡିର ଅଭାବ ନାହିଁ, ଚାଷୀ ଘର ଲୋକ, ତେଣୁ ତାଙ୍କର ପ୍ରତିପୋଷଣ ଠିକ ଭାବରେ କରାଯାଉଛି।
1: ସେଥିରୁ କିଛି ଦହି?
0: ହଁ, ଦହି କେବଳ ହଉଛି ଛେନା ଆଉ ଘିଅ ବିକ୍ରି ହୁଏ। ଆମେ ଖାଇସାରିଲା ପରେ ଅବଶିଷ୍ଟ ଯୋଉଟା ହଉଛି ବସା ଦହି ପଡେ, ଗୋଳା ହେଇକି ଦହି ଗୋଳ ଦହି ହୁଏ, ସେଥିରୁ କିଛି ଘିଅ ବାହାରେ, ଆଉ କିଛି ଛେନା ହୁଏ, ଯୋଉ ପୂଜା ପର୍ବଣ ଗୁରୁବାର ଅଛି ସେଥିରେ ପଇସା ରୋଜଗାର ମଧ୍ୟ ହୁଏ।
1: ଆଉ କିଛି କଦଳୀ ଗଛ କି ବଡ ବଡ ପଣସ ଗଛ, ଲେମ୍ବୁ ଗଛ ଏସବୁ ଅଛି କି ବାଡ଼ିରେ?
0: ଲେମ୍ବୁ ଗଛ ଅଛି, ହାଇବ୍ରିଡ୍ ଲେମ୍ବୁ ଗଛ 6ଟି ଅଛି, ଛୋଟ ଛୋଟ ଗଛ ଅଛି, ସେ ଲଗା ହେଇଛି 3 ବର୍ଷ ହେଲା, ଶୀତ ନ ଫଳ ଫଳୁଛି, ନିଜ ଘର ପାଇଁ ବିକ୍ରି ପାଇନି। କିନ୍ତୁ କଦଳୀ ଗଛ ବର୍ତ୍ତମାନ 81ଟା କଦଳୀ ଗଛ ଅଛି, କେବଳ ବନ୍ତଳ କଦଳୀ, କିନ୍ତୁ ପାଟକୁରା କି ଅଲଗା କଦଳୀ ନାହିଁ, ସିଏ ମଧ୍ୟ ନିଜ ଘର ପାଇଁ ଖାଏ, କିଛି ପରିମାଣରେ ଆମେ ତାକୁ ବିକ୍ରି କରୁଛୁ। କିନ୍ତୁ ଆମ୍ବ ଗଛ ଗୋଟିଏ ମାତ୍ର ଆମ୍ବ ଗଛ, ଆଉ ପଣସ ଏସବୁ ଆମର ନାହିଁ,
1: କିନ୍ତୁ କଦଳୀ ଗଛ ଅଛି।
0: କଦଳୀ ଗଛ,
1: କଦଳୀ ପାଉଛନ୍ତି, ମଞ୍ଜା ପାଉଛନ୍ତି, ଭଣ୍ଡା ପାଉଛନ୍ତି, ସେଥିରୁ ବି ରୋଜଗାର ହଉଛି।
0: ରୋଜଗାର ହଉଛି, ଆବଶ୍ୟକ ପଡ଼ିଲେ ଭଣ୍ଡା ମଞ୍ଜା ଏବଂ ପତ୍ର ମୋ ମାଛ ପୋଖରୀରେ ପକାଯାଏ, ମାଛ ମଧ୍ୟ ଖାଦ୍ୟ ରୂପରେ ଗ୍ରହଣ କରୁଛନ୍ତି।
1: ଶ୍ରୋତା ବନ୍ଧୁ, କେତେ ସୁନ୍ଦର ପରାମର୍ଶ! ଚିନ୍ତାମଣି ଭାଇ ଯୋଉ ମାଛ ରଖିଛନ୍ତି ସେଥିରେ ସେ ମାଛର ଖାଦ୍ୟ କିଣୁନାହାନ୍ତି, ଘରୁ ଯାହା ବାହାରୁଛି ସେ ମାଛ ପୋଖରୀରେ ସେ ଖାଦ୍ୟ ରୂପେ ଦେଇକି ମାଛ ବଢ଼ଉଛନ୍ତି ଆଉ ଘରେ ଖାଉଛନ୍ତି, ତା ସହିତ ବିକ୍ରି ବଟା କରୁଛନ୍ତି। ଚିନ୍ତାମଣି ଭାଇ, ଆଉ ଗୋଟେ କଥା କହିବି, ଆପଣ କେତେ ବାଟ ପାଠ ପଢ଼ିଛନ୍ତି?
0: ମୋର ଶିକ୍ଷାଗତ ଯୋଗ୍ୟତା ହଉଛି ଏମ୍ଏ, ଆମ 3 ଭାଇ, ମୋ ସାନ ଭାଇ ଟିଚର, ମୋର ଦୁଇ ପୁଅ ବାପା ବୋଉ ଆମ ସମସ୍ତ ପରିବାର ମିଶିଲେ ଲୋକ ସଂଖ୍ୟା 11
1: ତା ମାନେ ଆପଣଙ୍କର ଯୌଥ ପରିବାର
0: ଯୌଥ ପରିବାର
1: ଖୁସିରେ ଅଛନ୍ତି
0: ନିଶ୍ଚିନ୍ତ ଖୁସିରେ ଅଛୁ ବର୍ତ୍ତମାନ ମୋର ବାପାଙ୍କର ବୟସ ହଉଛି 87 ବୋଉଙ୍କର ବୟସ ହଉଛି 80 ମୋ ବୋଉ ଏବେ ସୁଦ୍ଧା 80 ବର୍ଷ ବୟସରେ ରାତି 4ଟାରୁ ଉଠିକିରି ଆମ ସାଙ୍ଗରେ ମଧ୍ୟ ପନିପରିବା ଚାଷରେ ନିଜେ ସାମିଲ ଆମେ ଯେତେ ମନା କଲେ ଥିବା ସେମାନେ ପୁରୁଣା ଲୋକ ସେମାନେ

0: ପରିଶ୍ରମ କରୁଛନ୍ତି ବୋଲି ସୁସ୍ଥରେ ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚିଛନ୍ତି। ଚିନ୍ତାମଣି ଭାଇ, ଏଇ ଯେତିକି ଚାଷବାସ ଆପଣ କହିଲେ, ଧାନ ଚାଷ, ବିରି ଚାଷ, ମୁଗ ଚାଷ, ମାଛ ଚାଷ, ତା ସହିତ ପନିପରିବା ଚାଷ, କଦଳୀ ଚାଷ, ଏ ସବୁ ଚାଷ ଭିତରୁ କେତେ କଣ ବାର୍ଷିକ ରୋଜଗାର କରୁଛନ୍ତି?
1: ଏମିତି ଆମେ ହିସାବ ରଖୁନୁ, 2 ଲକ୍ଷ ଏଭାବ ରହେ, ଯାହା ରୁହେ। ମୁଁ ପ୍ରଶ୍ନ କରିଥିଲି ଆପଣଙ୍କୁ, ଉତ୍ତର ଦେଇଥିଲି ମାଛ ତେଲ ମାଛରେ ଭାଜିବା। ମୁଁ ବାଇଗଣ ନେଇଗଲି 20 କିଲେ ବେପାରୀଙ୍କୁ ଦେଇଦେଲି, ସେଇ ପଇସାରେ କଣ କଲି, ଆଳୁ ପ୍ୟାକେଟ ନେଇ ଆସିଲି, ଆମର ଅଦା ନେଇ ଆସିଲି, ତେଲ ଡାଲି ନେଇ ଆସିଲି, ଏଇସବୁ ନେଇ ଆସିଲି। ମୋର ଘରେ ଅଛି ସୋରିଷ, ଅଛି ପିଆଜ 6 ମାସ ପର୍ଯ୍ୟନ୍ତ ଅଛି, ଲଙ୍କା ବର୍ଷକ ପାଇଁ ଅଛି, ପନିପରିବା ବର୍ଷକ ପାଇଁ ଅଛି।
0: ଚିନ୍ତାମଣି ଭାଇ, ଆପଣ ଯୋଉ କହିଲେ ପିଆଜ ଅଛି ଲଙ୍କା ଅଛି, ପିଆଜ ଲଙ୍କା କେତେ କେତେ ଜମିରେ କରନ୍ତି ଆଉ କେମିତି କଣ କରନ୍ତି ସେ ବିଷୟରେ କୁହନ୍ତୁ।
1: ମୋର ଲଙ୍କା ହଉଛି ପ୍ରାୟ ଗୁଣ୍ଠେ ପାଖାପାଖି ଜମିରେ କରେ, କମିରେ କରିସାରିଲା ପରେ ସିଏ ଆମେ କିଛି ବିକ୍ରି କରୁ, କିଛି ବର୍ଷକ ପାଇଁ ଶୁଖେଇକିରି ଆମେ ଇଏ କରୁ। ସୋରିଷଟା କିନ୍ତୁ ବର୍ଷକ ପାଇଁ ଆମେ ନିଜେ କରୁ। ପିଆଜ ଏ ବର୍ଷ 10 ପଟାଳି ଖଣ୍ଡେ ପିଆଜ ଆମେ କରିଥିଲୁ, ଦେଶୀ ପିଆଜ, ଯୋଉଟା ସ୍ୱାଦ ଲାଗିବ, ଯୋଉ ପିଆଜ ସେ ପିଆଜ କରିକିରି ଆମେ ତା ଦେହରୁ ପ୍ରାୟ 50-60 କିଲୋ ପର୍ଯ୍ୟନ୍ତ ପାଇଥିଲୁ। ତା 3-4 ମାସ ମଧ୍ୟ ଆମ ଘର ଚଳିବାର କ୍ଷମତା ମଧ୍ୟ ରହିଥିଲା।
0: ଆଉ ତା ମାନେ ଘରେ ଲଙ୍କା ରହିଲା, ପିଆଜ ରହିଲା, ଏସବୁ ଆପଣ ଚାଷ କରୁଛନ୍ତି, ତା ସହିତ ଯାହା ପନିପରିବା ହେଲା ବଜାରରୁ ବିକ୍ରି କରି ଅଲଗା କିଛି ଆଣୁଛନ୍ତି, ତାକୁ ଛାଡିକି 2-3 ଲକ୍ଷ ଟଙ୍କା ବାର୍ଷିକ ରୋଜଗାର କରୁଛନ୍ତି। ବହୁତ ସୁନ୍ଦର ପରାମର୍ଶ ଶ୍ରୋତା ବନ୍ଧୁ। ଯଦି ଆମେ ନିଜେ ଆମର ଯୋଉ ଜମି ଅଛି ଆମେ ସେଠି ଯଦି ନିଜ ମନୋବଳ ନେଇକି ଚାଷ କରିବା, ଦୃଢ ମନୋବଳ, ତାହେଲେ ନିଶ୍ଚିତ ଭାବରେ ଆମେ ଘର ପାଖରେ ରହି ରୋଜଗାର ଭଲ କରିପାରିବା, ଆଉ ବାପା ମାଙ୍କୁ ଦେଖିପାରିବା, ଘର ଦେଖିପାରିବା, ତାଠୁ ବଡ କଥା ଆଉ କିଛି ନାହିଁ। ଚିନ୍ତାମଣି ଭାଇ, ବର୍ତ୍ତମାନର ଯୁବପିଢ଼ିଙ୍କୁ ଆପଣ କଣ ପରାମର୍ଶ ଦେବେ, ସେମାନେ କେମିତି କଣ ଚାଷ କ୍ଷେତ୍ରକୁ ଆଗେଇ ଆସିବେ?
1: ଦେଖନ୍ତୁ, ବର୍ତ୍ତମାନ ଯୁବପିଢ଼ି ମାନେ ଚାଷ କ୍ଷେତ୍ରକୁ ମାନେ ମନୋନିବେଶ କଲେ, ବାହାରକୁ ଯୋଉ ଖଟିବା ପାଇଁ ଯାଉଛନ୍ତି, ସେମାନେ ଦେଖିଲେ ଆମେ ବର୍ତ୍ତମାନ, ମୁଁ ଏଇଠି ଟିକେ କହିବାକୁ ଚାହେଁ, ମୁଁ ଯୋଉ ଜମିରୁ ଗୁଣ୍ଠା ପ୍ରତି 4 ଗୁଣୀ ଦେଶୀ ଧାନ ପାଉଥିଲି, ବର୍ତ୍ତମାନ ସେଇ ଜମିରୁ ମୁଁ 28 ଗୁଣୀ ଧାନ ହାର୍ଷ୍ଟ ପାଇଛି। ମୋର କେତେ ପରିମାଣ ପାଇଲି, 7 ଗୁଣୀ ପାଇଲି ଗୋଟେ ଜମିରେ। ମୁଁ 2022ରେ 28 ଗୁଣୀ ଧାନ ପାଇଛି। ତେଣୁ ସେମାନେ ଦେଖୁଛନ୍ତି ଚାଷରେ ଲାଭ ଅଛି, ଚାଷରେ ସମ୍ମାନ ବି ଅଛି, ତେଣୁ ସେମାନେ ଫେରି ଆସୁଛନ୍ତି ଚାଷକୁ। ସେମାନେ ଚାଷକୁ ଫେରି ଆସି ନିଜ ସବୁ କିଛି କରିପାରିବେ। ବର୍ତ୍ତମାନ ସମୟ ବଦଳି ଯାଇଛି, ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଚାଷ ପ୍ରଣାଳୀକୁ ଅଧିକ ଭାବରେ ବିଭିନ୍ନ ପ୍ରକାର ଚାଷ ଅଛି। ଏବେ ଆମ ସେଇ ଏରିଆରେ ଅଙ୍ଗୁର ଚାଷ ହେଲାଇଁ, ସେଉ ଚାଷ ହେଲାଇଁ, ତାପରେ ମୁଁ ଏଇ ନିକଟ ଭବିଷ୍ୟତରେ ମୁଁ ମୋର ଏମାନେ ଆଟିଚ୍ୟୁଡ୍ ରଖିଛି, ପ୍ରଥମ ଥର ପାଇଁ ମୁଁ ଜିରା ଚାଷ କରିବି ବୋଲି।
0: ଆପଣଙ୍କ ସେ ଅଞ୍ଚଳରେ ଜିରା ହେଇପାରିବ?
1: ହେଇପାରିବ ବୋଲି ଆଶା ଅଛି,
0: କିନ୍ତୁ ଚେଷ୍ଟା କରିବେ। ଆଉ ଯୁବବର୍ଗ ଯଦି ଚାଷ କ୍ଷେତ୍ରକୁ ଆସିବେ, ଚାଷ ଆଉ ଟିକେ ଆଗେଇବ, ଆଉ ସେମାନେ ବି ରୋଜଗାରକ୍ଷମ ହେବେ
1: ନିଶ୍ଚିନ୍ତ। ଏଥିରେ ଦ୍ୱିମତ ହବାର କିଛି ନାହିଁ, ନିଜ ପେଟ ପୋଷି ପାରିବେ। ମୁଁ କହିଛି ଆପଣଙ୍କୁ ଆଗରୁ, ମୋ ପାଖରେ ଚାଉଳ ଯଦି କିଲେ ଥାଏ ମୁଁ ଉପାସ ରହିପାରିବିନି, ଆପଣଙ୍କ 1 ଲକ୍ଷ ଟଙ୍କା ଯଦି ଆପଣଙ୍କ ପାଖରେ ଥାଏ ଆପଣ ଉପାସ ରହିପାରିବେ, ଆପଣ ଚାଉଳ ମିଳିବନି ସମୟ ଆସିଲେ, କିନ୍ତୁ ମୁଁ ଲୁଣ ଭାତ ଲଗେଇ ଖାଇପାରିବି। କିନ୍ତୁ ଚାଷୀମାନେ ବା ଯୁବପିଢ଼ି ମାନଙ୍କୁ ମୁଁ ଏଇ ଆକାଶବାଣୀ ମାଧ୍ୟମରେ ବା ସୂଚନା ଦେବାକୁ ଯାଉଛି ବା ଅନୁରୋଧ କରୁଛି ବା ପରାମର୍ଶ ଦେବାକୁ ଯାଉଛି ଯେ ଆସନ୍ତୁ, ନିଜର ଯୋଉ ଜମି ଗୁଣ୍ଠେ ଥାଉ, 2 ଗୁଣ୍ଠ ଥାଉ କି ମାଣେ 2 ମାଣେ ଥାଉ, ଯେତିକି ଥାଉ, ତାକୁ ସୁଚାରୁ ରୂପେ ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ। ନିଶ୍ଚିନ୍ତ ଆପଣ ପରିବାର ପ୍ରତିପୋଷଣ କରିବା ସହିତ ନିଜ ଶରୀରକୁ ଭଲ ରଖିପାରିବା ସହିତ ମନ ବି ଭଲ ରହିବ ଏବଂ ସବୁକିଛି ରୋଜଗାର କରିପାରିବେ, ଏଥିରେ ଦ୍ୱିମତ ହେବାର କିଛି ନାହିଁ।
0: ଚିନ୍ତାମଣି ଭାଇ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଆପଣଙ୍କର ଚାଷବାସର କଥା ଆମ ଶ୍ରୋତାବନ୍ଧୁଙ୍କ ଭିତରେ ବାଣ୍ଟିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ନିତ୍ୟା, ଶୁଣିଲ ଟି?
2: ମନ ଦେଇ ଶୁଣିଲି ଅପା।
0: ଆମର ଭାଇ ଭଲ ଚାଷ କରୁଛନ୍ତି, ସବୁ ଚାଷ ତ କରୁଛନ୍ତି, ସେ ଧାନ ଚାଷ, ବିରି ଚାଷ, ମୁଗ ଚାଷ, ତା ସହିତ ହେଲା କଣ କହିଲ, ପନିପରିବା, ମାଛ ଚାଷ, କୋଉ ଚାଷ କରୁନାହାନ୍ତି କି?
2: କୋଉ ଚାଷ ଛାଡି ନାହାନ୍ତି ଅପା?
0: ହଁ, ଶିକ୍ଷିତ ଚାଷୀ ଭାଇଙ୍କୁ ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଆଉ ଥରେ ଧନ୍ୟବାଦ। ହେଲେ ନିତ୍ୟା,
2: ହଁ ଅପା,
0: ଆଉ ଗୋଟେ କଥା,
2: କଣ
0: ଆମେ ଯୋଉ ଚାଷବାସ କରୁଛନ୍ତି ତାକୁ ପୁଣି ବିକ୍ରି ବଟା କରିବା, କିଣା ବିକା କଥା ଅଛି, ବଜାର ଦର କଥା,
2: ବଜାର ଦରଟା ନିହାତି ଜାଣିବା।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ପିଆଜ କିଲୋ ପ୍ରତି 55-60 ଟଙ୍କା, ବିଲାତି ବାଇଗଣ କିଲୋ ପ୍ରତି 60-70 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, ପୋଟଳ କିଲୋ ପ୍ରତି 40-80 ଟଙ୍କା, ବିନ୍ସ କିଲୋ ପ୍ରତି 70-100 ଟଙ୍କା, ଭେଣ୍ଡି କିଲୋ ପ୍ରତି 60 ଟଙ୍କା, କଞ୍ଚାଲଙ୍କା କିଲୋ ପ୍ରତି 200 ଟଙ୍କା, ଅଦା କିଲୋ ପ୍ରତି 250 ଟଙ୍କା, ରସୁଣ

0: କିଲୋ ପ୍ରତି 400 ଟଙ୍କା, ଫୁଲକୋବି କିଲୋ ପ୍ରତି 30-40 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 30-40 ଟଙ୍କା, କଖାରୁ କିଲୋ ପ୍ରତି 12-20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଉଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
1: ଅପା, ତମେ କଣ ପାଣିପାଗ କଥାଟା ଭୁଲି ଯାଉଛ ଖାଲି?
2: ଲୋ ଲୋ, ମୋର ତ ଭ୍ରମ ହେଲାଣି, ଏତେ କଥା ଭିତରେ ତାକୁ ଟିକେ ପାସରି ପକେଇଥିଲି। ହଉ, ପାଣିପାଗ କଥା ଜାଣିବା, ତାପରେ ଉଠିକି ଯିବା, ପାଇଟି ଅଛି ସେପଟରେ, କେତେ କାମ ଆଉ କଣ।
1: ହଉ ଚାଲ ଚାଲ, ପାଣିପାଗଟା ଶୁଣ।
3: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।
0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆଜ୍ କା ଅର୍ଜୁନ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ଆଜ୍ କା ଅର୍ଜୁନ କଥାଚିତ୍ରର ଏ ଗୀତଟି ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ଆଞ୍ଜୋ ମେସେ ଗୋ
2: କେତ କଥା ହେଲେ ମେସେ
1: ଚମ୍ପୁ ବାବୁ ଝପନ ନନ୍ଦୁ ଭାଇ ଗହଣା ଦୋକାନ ମଙ୍ଗଳବାର ବେଲିଡିଏ ହାଟ ବୁଧବାର ରଙ୍ଗାମାଟିଏ ହାଟ ଆର ରୁଇବାର ହିଲ କୁଲିଆନା ହାଟ ରେ ପୁରୁପ ସେ ସାମାନ କାତେ ଦୁଡୁବ କାନା ହାଟ ଦିନ ଛଡା କାତେ ଯତୋ ଦିନ କୁଚେ ବସ ଷ୍ଟାଣ୍ଡ ସୁରେ ଦୋକାନ ଖୁଲେ ତାହେନ କାନା ଆର ଗହଣା ଦୋ ଆକୋ ଗେକୋ ବେନାଏ
2: ଆର ଗ୍ୟାରେଣ୍ଟି ଦୋ ମେନା ଆସେ ବାଙ୍ଗା
1: ପୁରୋ ପୁରୀ ଗ୍ୟାରେଣ୍ଟି ନନ୍ଦୁ ଭାଇ ଗହଣା ଦୋକାନ କୁଚେ ବସ ଷ୍ଟାଣ୍ଡ ମୋବାଇଲ ନମ୍ବର 9437112459 ଚାଲ ଆଲାଙ୍ଗ ସେ ଗୋ
2: ଚଲୋ ଲାଙ୍ଗ ତବେ
3: ହଁ ଭାଇ କାଡେ ଚାଲ ହଉ
4: ଖରା ପାଣି ପବନ ସବୁ ସମାଧାନ କରତେ ହୋ
3: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପସେଟ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
3: କେଠେ ମିଳୁଛି ଏତେ ସୁବିଧା
4: ଜାଣିନ କିହୋ ବାରିପଦାର ଅତି ପରିଚିତ ଦୋକାନ ପରା
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲ ମେନ ଟ୍ରାଫିକ ସ୍କୋୟାର ତିନି କୁଣିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଚାହ ଚଳଚ୍ଚିତ୍ରରୁ। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ଶେଷରେ ନେଇଛୁ ଦୁଲ୍ଲେ ରାଜା ଚଳଚ୍ଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ସୋନୁ ନିଗମ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛି କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ। କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ହଁ ଭାଇ କାରେ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
5: କାଇଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
6: ପ୍ରିୟ ଟିପି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPNODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ ଷ୍ଟୋରରୁ ଡାଉନଲୋଡ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPNODL।
7: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛି ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ସୃଷ୍ଟି ହୋଇଥାଏ ବର୍ଜ୍ୟବସ୍ତୁ ସୃଷ୍ଟି ଏକ ସ୍ୱାଭାବିକ ତଥା ପ୍ରାକୃତିକ ଘଟଣା। କେବଳ ମଣିଷ ନୁହେଁ, ଯେକୌଣସି ଜୀବନ୍ତ ସତ୍ତା ଜୀବନ ଧାରଣ କରିବା ପ୍ରକ୍ରିୟାରେ କିଛି ନା କିଛି ବର୍ଜ୍ୟବସ୍ତୁ ଶରୀରରୁ ତ୍ୟାଗ କରିଥାଏ। ତେଣୁ ବର୍ଜ୍ୟବସ୍ତୁକୁ ବାଦ ଦେଇ କୌଣସି ଜୀବନର ପରିକଳ୍ପନା ସମ୍ଭବ ନୁହେଁ। ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ପରିବେଶ ପାଇଁ ସମସ୍ୟା ସୃଷ୍ଟି କରେ ନାହିଁ, କାରଣ ସେଗୁଡ଼ିକ ପ୍ରକୃତିର ବିଘଟନକାରୀ।

ତେଣୁ ଶ୍ରୋତାବନ୍ଧୁ, ସୁସ୍ଥ ଜୀବନଯାପନ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି। କିନ୍ତୁ ବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଆବର୍ଜନାମୟ ପରିବେଶ ତଥା ଜଳ, ବାୟୁ ଓ ମୃତ୍ତିକାର ଦୂଷିତୀକରଣ ଉତ୍ତମ ସ୍ୱାସ୍ଥ୍ୟର ବାଧକ ସାଜିଛି, ଯେଉଁଥିପାଇଁ ବିଭିନ୍ନ ରୋଗ ସୃଷ୍ଟିର କାରଣ ହୋଇପଡ଼ୁଛି। ସୁସ୍ଥ ଶରୀରରେ ସୁସ୍ଥ ମନର ସୃଷ୍ଟି, ତେଣୁ ସ୍ୱାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଇଥାଏ। ତେବେ ଶ୍ରୋତାବନ୍ଧୁ, ମନୁଷ୍ୟ ଜୀବନଧାରଣରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ପରିଚାଳନା ଉପରେ ଆଜିକାର କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା। ଶ୍ରୋତାବନ୍ଧୁ, ଆବର୍ଜନା ସାଧାରଣତଃ ତିନି ପ୍ରକାରର, ଗ୍ୟାସୀୟ, କଠିନ ଓ ତରଳ। ଗ୍ୟାସୀୟ ଆବର୍ଜନା ଗାଡ଼ି ମଟର, କଳକାରଖାନା ଇତ୍ୟାଦିରୁ ବାହାରିଥାଏ। ଏହା ବାୟୁ ପ୍ରଦୂଷଣ କରିଥାଏ। ସେହିପରି ବିଭିନ୍ନ ପ୍ରକାରର ଗୃହୋପକରଣ ଯଥା ହାଣ୍ଡି, ମାଠିଆ, କାଚ, ପ୍ଲାଷ୍ଟିକର ତିଆରି ଜିନିଷପତ୍ର, ବିଭିନ୍ନ ଅବ୍ୟବହୃତ ଯନ୍ତ୍ରାଂଶ, କୋଠାବାଡ଼ି ନିର୍ମାଣ ପଦାର୍ଥ ବିଭିନ୍ନ ସ୍ଥାନରେ ପକାଇ ଦେଇଥାଉ। ଏହା କଠିନ ଆବର୍ଜନା ସୃଷ୍ଟି କରିଥାଏ। ତରଳ ଆବର୍ଜନା କାରକଗୁଡ଼ିକ ଜଳ ସହିତ ମିଶି ଏହାକୁ ଦୂଷିତ କରିଥାଏ। ବିଭିନ୍ନ କାରଣରୁ ଜଳର ପ୍ରଦୂଷଣ ହୋଇଥାଏ, ଯେପରି ଶିଳ୍ପଜନିତ, କୃଷି ସମ୍ପର୍କିତ, ଗୃହ କାର୍ଯ୍ୟରୁ ନିର୍ଗତ ଦୂଷିତ ଜଳ, ଏହିସବୁ ଜଳକୁ ପ୍ରଦୂଷିତ କରିଥାନ୍ତି। ବିଶୁଦ୍ଧ ଜଳର ଆବଶ୍ୟକତାକୁ ଅନୁଭବ କରିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2005 March 22 ଆମେ ବିଶ୍ୱ ଜଳ ଦିବସ ରୂପେ ପାଳନ କରିଆସୁଛେ। ଜଳକୁ ବିଶୁଦ୍ଧ କରିବା ଅର୍ଥ ଜଳକୁ ବ୍ୟବହାର କରିବା ପୂର୍ବରୁ ସେଥିରେ ମିଶିଥିବା ସମସ୍ତ ଆବର୍ଜନାକୁ ନିଷ୍କାସନ କରିବା। ଘର ନଳାରେ ବହିଯାଉଥିବା ଜଳ, ସହରରେ ପାଇଖାନା ଓ ଗାଧୁଆ ଘରୁ ବାହାରୁଥିବା ମଇଳା ଜଳ, ରାସ୍ତାର ଦୁଇପଟେ ଥିବା ନାଳର ଜଳ ଓ ବର୍ଷା ଦ୍ୱାରା ଧୋଇ ହୋଇଯାଉଥିବା ଜଳରେ ଅନେକ ଆବର୍ଜନା ମିଶିଥାଏ। ଏହି ଆବର୍ଜନା ମିଶା ଜଳକୁ ଅପଚୟିତ ଜଳ କୁହାଯାଏ। ଅପଚୟିତ ଜଳରେ କେତେକ ଦୂଷିତ ପଦାର୍ଥ ଦ୍ରବୀଭୂତ ହୋଇଥାଏ ଓ କେତେକ ଭାସୁଥାଏ। ସେଥିରେ କେତେକ ହାନିକାରକ ଜୈବିକ ଓ ଅଜୈବିକ ପଦାର୍ଥ ରହିଥାଏ। ରୋଗ ସୃଷ୍ଟି କରୁଥିବା କେତେକ ବୀଜାଣୁ ଓ ଅନ୍ୟାନ୍ୟ କେତେକ ଅଣୁଜୀବ ମଧ୍ୟ ରହିଥାନ୍ତି। ତେବେ ଶ୍ରୋତାବନ୍ଧୁ, ଏହିସବୁ ବର୍ଜ୍ୟବସ୍ତୁର ନିୟନ୍ତ୍ରଣ ଓ ପରିଚାଳନା ଠିକ୍ ଭାବରେ କରାଗଲେ ଆମେ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିପାରିବା। ସହରାଞ୍ଚଳମାନଙ୍କରେ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ବା ଆବର୍ଜନାରେ ଶତକଡ଼ା 75% ଜୈବିକ ପଦାର୍ଥ ଥାଏ, ଯଥା ମନୁଷ୍ୟର ମଳ, ପଶୁପକ୍ଷୀଙ୍କ ମଇଳା, ଅପରିଷ୍କାର ତୈଳଜାତୀୟ ପଦାର୍ଥ, ପଲିଥିନ୍, ପୋକମରା ଔଷଧ, ପରିବାପତ୍ରର ଚୋପା ଇତ୍ୟାଦି। ଏହି ଜୈବିକ ବସ୍ତୁ ବା ପଦାର୍ଥକୁ ଦୁଇ ପ୍ରକାର ଭାବରେ ବ୍ୟବହାର କରାଯାଇପାରେ। ଏଗୁଡ଼ିକୁ ବ୍ୟବହାର କରି କମ୍ପୋଷ୍ଟ ଖତ ପ୍ରସ୍ତୁତ କରାଯାଇ କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇପାରେ। ଏହାଛଡ଼ା ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ ସରକାରୀ ଓ ବେସରକାରୀ ସ୍ତରରେ ନିୟନ୍ତ୍ରଣ ଜାରି ହେବା ଆବଶ୍ୟକ। ସେହିପରି ଶ୍ରୋତାବନ୍ଧୁ, ଅଜୈବ ପଦାର୍ଥ ଯେପରି ପାଉଁଶ, ଭଙ୍ଗା କାଚ, ପ୍ଲାଷ୍ଟିକ୍ ବୋତଲ, କାଗଜଗୁଡ଼ିକୁ ସଂଗ୍ରହ କରାଯାଇ ସମ୍ପୃକ୍ତ କାରଖାନାକୁ ପଠାଇ ଦିଆଗଲେ ଏଗୁଡ଼ିକ ଉପରୋକ୍ତ କାରଖାନାମାନଙ୍କରେ କଞ୍ଚାମାଲ ଭାବରେ ବ୍ୟବହୃତ ହୋଇପାରିବ। ଏହିପରି ଭାବରେ ଜୈବିକ ସାର ଓ ଖତର ସୃଷ୍ଟି ବର୍ଜ୍ୟବସ୍ତୁରୁ କରି ଆମେ ପରିବେଶକୁ ପ୍ରଦୂଷଣମୁକ୍ତ କରିପାରିବା। ଏହାଛଡ଼ା ବର୍ଜ୍ୟବସ୍ତୁକୁ ବିଶେଷ ଭାବରେ ନିର୍ମିତ ଦହନ ଯନ୍ତ୍ରରେ ଦହନ କରାଯାଇ ବିଜୁଳି ଶକ୍ତି ଉତ୍ପାଦନ କରାଯାଇପାରେ। ଏହା ସହିତ ନିତ୍ୟ ବ୍ୟବହୃତ ଜଳକୁ ଗୋଟିଏ ଜାଗାରେ ଜମିବାକୁ ନ ଦେଇ ସକ୍ପିଟ୍ ମାଧ୍ୟମରେ ଦୂରକୁ ଛାଡ଼ିଦେବା କିମ୍ବା ଗଛମୂଳରେ ଦେବା। ବ୍ୟବହୃତ ଜଳ କିମ୍ବା ଦୂଷିତ ଜଳର ଉପଯୁକ୍ତ ନିଷ୍କାସନ ଓ ବିଶୋଧନ ଏକାନ୍ତ ଆବଶ୍ୟକ। ଏହା ନକଲେ ଚାରିଆଡ଼େ ମହାମାରୀ ରୋଗ ବ୍ୟାପିଯିବାର ଅନେକ ସମ୍ଭାବନା ଅଛି। ବର୍ଜ୍ୟବସ୍ତୁର ପୁନରୁଦ୍ଧାର ପରେ ଏଥିରେ ଯଦି କୌଣସି ଅନିଷ୍ଟକାରୀ ପଦାର୍ଥ ଥିବାର ଜଣାପଡ଼େ, ତେବେ କେତେକ ଉପଚାର ଦ୍ୱାରା ଏଗୁଡ଼ିକୁ ନଷ୍ଟ କରାଯାଇଥାଏ। ଏହି ଉପଚାରର କୌଶଳଗୁଡ଼ିକୁ କେତେଗୁଡ଼ିଏ ଭାବରେ ବିଭକ୍ତ କରାଯାଇଛି, ଯେପରି

ଭୌତିକ ଉପଚାର ବା ଫିଜିକାଲ୍ ଟ୍ରିଟମେଣ୍ଟ, ରାସାୟନିକ ଉପଚାର ବା କେମିକାଲ୍ ଟ୍ରିଟମେଣ୍ଟ, ଜୈବିକ ଉପଚାର ବା ବାୟୋଲୋଜିକାଲ୍ ଟ୍ରିଟମେଣ୍ଟ, ଘନୀକରଣ ବା ସଲିଡିଫିକେସନ୍ ଏବଂ ଭସ୍ମୀକରଣ ବା ଇନ୍ସିନେରେସନ୍। ଏହିସବୁ ଉପଚାରର ବ୍ୟବହାର କରି ଆମେ ବର୍ଜ୍ୟବସ୍ତୁର ପୁନରୁଦ୍ଧାର କରିପାରିବା। ଯେପରି ଦିଲ୍ଲୀ ସହରରେ ଆବର୍ଜନା ଉପଚାର କାରଖାନାରୁ ବା ସୁଏଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ଜୈବିକ ଗ୍ୟାସ୍ ବା ବାୟୋଗ୍ୟାସ୍ ଉତ୍ପନ୍ନ କରି ରୋଷେଇ କାମରେ ବ୍ୟବହାର କରାଯାଉଛି। ଗାଈଗୋରୁଙ୍କ ଗୋବର, ମନୁଷ୍ୟର ମଳମୂତ୍ର, ନାଳ ନର୍ଦ୍ଦମା ଜଳ, ଅଦରକାରୀ ଜଳଜ ଉଦ୍ଭିଦ ଯଥା ଦଳ, ବର ଛାଞ୍ଚ ଇତ୍ୟାଦିରୁ ଜୈବିକ ଗ୍ୟାସ୍ ଉତ୍ପନ୍ନ କରାଯାଉଛି।

କଳକାରଖାନାରୁ ନିର୍ଗତ ଜଳ ଓ ଯାବତୀୟ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଜଳକୁ ବର୍ଜ୍ୟବସ୍ତୁ ହିସାବରେ ନାଳ ନର୍ଦ୍ଦମା ମାଧ୍ୟମରେ ସିଧାସଳଖ ନଦୀ ବା ସମୁଦ୍ରକୁ ଛାଡ଼ି ଦିଆଯାଉଛି। ଏହାଫଳରେ ଅଶୋଧିତ ଜଳ ଓ ଏଥିରେ ଥିବା ମାରାତ୍ମକ ପଦାର୍ଥ ନଦୀ ଓ ସମୁଦ୍ର ଜଳରେ ଥିବା ଜୀବମାନଙ୍କର କ୍ଷତି ଘଟାଇଥାଏ। ତେଣୁ ଏହି ଅପଚୟିତ ଜଳକୁ ବିଭିନ୍ନ ପ୍ରକ୍ରିୟାରେ ପୁନଃ ବ୍ୟବହାର ଉପଯୋଗୀ କରାଯାଇପାରୁଛି, ଯେପରି ଭୁବନେଶ୍ୱରର ବିଡ଼ିଏ ନିକୋ ପାର୍କକୁ ବିଭିନ୍ନ ନଳାରେ ଆସୁଥିବା ଆବର୍ଜନାପୂର୍ଣ୍ଣ ନର୍ଦ୍ଦମା ଜଳକୁ ପରିଷ୍କାର କରି ଏକ କୃତ୍ରିମ ହ୍ରଦ କରାଯାଇଛି। ଏହି ହ୍ରଦରେ ନୌକା ବିହାର ଓ ଅନ୍ୟାନ୍ୟ ଜଳ କ୍ରୀଡ଼ା କରାଯାଇପାରୁଛି। ଏହାଛଡ଼ା ସରକାରଙ୍କ ତରଫରୁ ଥିବା ପରିମଳ ବ୍ୟବସ୍ଥାକୁ ମାନିବା, ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା, ବଜାର ଘାଟ ମେଳା ମହୋତ୍ସବ ହେଉଥିବା ସ୍ଥାନମାନଙ୍କରେ ଭ୍ରାମ୍ୟମାଣ ପାଇଖାନା ବା ପରିସ୍ରାଗାର ରଖା ହେବା ଦ୍ୱାରା ଲୋକମାନେ ଏଣେତେଣେ ପରିସ୍ରା ବା ମଳତ୍ୟାଗ ନକରି ଏହାକୁ ବ୍ୟବହାର କଲେ ପରିବେଶକୁ ପରିଷ୍କାର ରଖିହେବ। ତେଣୁ ଶ୍ରୋତାବନ୍ଧୁ, ଆମ ପରିବେଶକୁ ସୁସ୍ଥ ଓ ପରିଷ୍କାର ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହିଭଳି ଭାବରେ ଏକ ସୁପରିକଳ୍ପିତ ଓ ସୁସଂଯୋଜିତ ପ୍ରକ୍ରିୟାରେ ଜନସାଧାରଣଙ୍କର ବ୍ୟାପକ ଅଂଶଗ୍ରହଣ ମଧ୍ୟ ଦେଇ ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁ କିମ୍ବା ତରଳ ବର୍ଜ୍ୟବସ୍ତୁ ପ୍ରଦୂଷଣ ଜନିତ ସମସ୍ୟାର ସଫଳ ମୁକାବିଲା କରାଯାଇପାରିବ। ତେଣୁ କଥାରେ ଅଛି, ବିଶୁଦ୍ଧ ପରିବେଶ ଅଟେ ସଜଡ଼ା ଘର, ଯହିଁଠାରେ ସୁରକ୍ଷା ଥାଏ ନିରନ୍ତର। ଆଜି ତ ସମୟ ହୋଇଯାଇଛି, ଏଇଠି ରଖୁଛୁ ଆଜିର ପ୍ରକୃତି ପରିବେଶ କାର୍ଯ୍ୟକ୍ରମ।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ପ୍ରତିରକ୍ଷା କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ପ୍ରମୁଖ ରଣନୈତିକ ସହଭାଗୀ ଭାବେ ଉଭା ହେଉଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। କୋରାପୁଟ ହାଲ୍ଠାରେ ଦ୍ୱିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ର କଲେ ଉଦ୍ଘାଟନ। ଦେଶରେ ଏକ ସମନ୍ୱିତ ଗମନାଗମନ ଲଜିଷ୍ଟିକ୍ ପ୍ରାଧିକରଣ ସ୍ଥାପନ ସମ୍ପର୍କିତ ପ୍ରସ୍ତାବକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। କେନ୍ଦ୍ର କ୍ୟାବିନେଟ୍ରେ 10,000 କୋଟିର ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ ଅନୁମୋଦନ, ନିଯୁକ୍ତି, ନବୀକରଣ ଓ ସମୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ବିଭିନ୍ନ ରଣନୈତିକ ଅଂଶୀଦାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ। କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ରାଜ୍ୟର ଯୁବପିଢ଼ିଙ୍କୁ ଗୁଣାତ୍ମକ ତାଲିମ ଏବଂ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ଏହା ସହାୟକ ହେବ ବୋଲି କହିଛନ୍ତି। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପର୍ଯ୍ୟଟନ କ୍ଷେତ୍ରରେ କଟକ ସହରରେ 200 କୋଟିର ଯୋଜନା କାର୍ଯ୍ୟକାରୀ ହେବା ନେଇ ସୂଚନା। ଭୁବନେଶ୍ୱରସ୍ଥିତ ଆଇଆଇଏମ୍ଟିଠାରେ କେନ୍ଦ୍ର ସରକାରଙ୍କର ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ। ସରକାରୀ ଯୋଜନା, ନୀତି, କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ 5ଟି T20 ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ 16 ଜଣିଆ ଦଳ ଘୋଷିତ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଘୋଡ଼ା ନାଚ ଗୀତ, ପରିବେଷଣ କରିଛନ୍ତି ଭଜମନ ବେହେରା ଏବଂ ସାଥୀ।

ମୋର ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ, ଆପଣ ଯଦି ଏଇ ମହାଭାରତ କଥାକୁ ଶ୍ରୁତି ପଥରେ ଶ୍ରବଣ କରିବେ, କୈର ତ୍ରିତାପ ଗୁଡିକ ଆଜ୍ଞା ଦୂରୀଭୂତ ହୋଇଯିବ। ତାହେଲେ କଥାଟି କଣ କଲା?

ବନଟି ଲକ୍ଷ ଦେବେ, ସବୁଠାରୁ ପତିତ ଆମ୍ବ ବନଟି ଯାଉ ଆମ୍ବ ସମୟ ତ ନୁହଁ ଆମ୍ବ ଆସିବ କହୁଛୁ ନାଇଁ, ସେଇ ସମୟରେ ପୁଣି

0: ମାନେ ମା ମାନେ ମୋର ନଜର ଦେବେ ଯେତେବେଳେ ଆଜ୍ଞା ଦ୍ରୌପଦୀ ପଣ୍ଡିତ ଉପରକୁ ଅନେଇକିରି ଛିଡ଼ା ହୋଇଛନ୍ତି ପାଞ୍ଚ ଭାଇ ଯାକ ସମସ୍ତେ ପହଞ୍ଚି ଗଲେ ଦେଖିଲେ ଗୋଟିଏ ଆଜ୍ଞା ପାଚିଲା ଆମ୍ବଟେ ଗଛରେ
1: ଝୁଲୁଛି
0: ସମସ୍ତେ ପଣ୍ଡିତ ଆଶ୍ଚର୍ଯ୍ୟ ହୋଇଗଲେ ବୋଲେ ଆମ୍ବ ସମୟ ନୁହଁ ଆମ୍ବ ଆସିଲା କୋଉଠୁ ବୋଧେଇଟା ଗୋଟେ ବାରମାସୀ ଗଛ ନାଇଁ ଏଇ କଥା ପଣ୍ଡିତ ସମସ୍ତେ ଚିନ୍ତା କରୁଛନ୍ତି ହଉ ଆଜ୍ଞା।

0: ଯାଉଛି।
1: କଣ କହିଲେ
0: ସ୍ୱାମୀ, ଏ ଆମ୍ବ ଠୁଙ୍ଗ ମନ ଟିକେ କିଣି କରି ନେଇ ଯାଉଛି। ଗଲା ବରଷ ପରେ ବରଷ,
1: ବରଷ ପରେ ବରଷ
0: ବନବାସରେ।

0: ଧର୍ମରାଜ ଯୁଧିଷ୍ଠିର କହିବା ପାଇଁ ଗଲେ
1: କହିଲେ
0: ହେ ଶିଷ୍ୟ ବରଗେ ମୋ ନାଁ ହଉଛି ଧର୍ମରାଜ ଯୁଧିଷ୍ଠିର କିନ୍ତୁ ମୋ ମନରେ କଣ ଗୁପ୍ତ କଥା ଅଛି ତୁମ ଆଗରେ ପରିପ୍ରକାଶ କରୁଛି ନାଇଁ କଣ କହିଲେ।

0: ପ୍ରଥମେ ରାଜ୍ୟରେ ପହଞ୍ଚିଲେ ସର୍ବପ୍ରଥମେ ମୁଁ କର୍ଣ୍ଣକୁ ବିନାଶ
1: କରିବି।
0: ଏତିକି ଯେତେବେଳେ କହିଦେଲେ ପଣ୍ଡିତ ପନ୍ଦର ହାତ ଉପରକୁ ଶୂନ୍ୟରେ ପଣ୍ଡିତ ରହିଛି, ବାଡ଼ି ପଡିଲା ଆଜ୍ଞା ନକୁଳଙ୍କର। ନକୁଳ କଣ କହିବ ଭାଇ?

ବାବୁ ଶକୁନିକି ମୁଁ ବିନାଶ କରିବି। ଏତିକି ଯେତେବେଳେ ପଣ୍ଡିତ କହିଦେଲେ ଆମ୍ବଟି ପଣ୍ଡିତ ଆଜ୍ଞା ଉଠିଗଲା ଆଜ୍ଞା ବିଶ୍ୱାସ ଦୂରକୁ ବା କୋଡ଼ିଏ ହାତ ଉପରକୁ ପଣ୍ଡିତ ଉଠିଗଲା। ତାପରେ ହେଲା କଣ, ବାଡ଼ି ପଡ଼ିଲା ସହଦେବଙ୍କର।

ରାଜନମଣ୍ଡଳୀ ଲକ୍ଷ୍ୟ ଦେବେ ଧର୍ମବାୟ ସହଦେବ କହିବା ପାଇଁ ଗଲେ ମୋ ନାଁଟି ହଉଛି ସହଦେବ। ଇଏ ଯାହା ସବୁ ଘଟୁଛି ହଉଛି ସବୁ ଦୈବର ଚକ୍ରାନ୍ତ। ଏତିକି ଯେତେବେଳେ ସହଦେବ କହିଦେଲେ ପଣ୍ଡିତ ଆମ୍ବ ଟିପଣ୍ଡିତ ପଚିଶ ହାତ ଉପରକୁ ଉଠିବା ଶୂନ୍ୟରେ ରହିଲା। ପାଳି ପଡିଛି କାରଣ ଦ୍ରୌପଦୀଙ୍କର। ଦ୍ରୌପଦୀ କଣ କହିଲେ? ଆଜ୍ଞା ଦ୍ରୌପଦୀ ବୋଇଲା।

0: ଭିତରେ ହେଇଗଲା
1: କହିଲା ଦ୍ରୌପଦୀ ହଉଛି ଅସତୀ ଦ୍ରୌପଦୀ ହଉଛି ମିଥ୍ୟାବାଦୀ ସେ ମିଛ କହିଛି ଏତିକି ଯେତେବେଳେ ପୁଣି କହିଦେଲେ ଧର୍ମରାଜ ଯୁଧିଷ୍ଠିର ହେଇଛି ଆଉ ଗୋଟିଏ ପଦ କହିଲେ
0: କହିଲେ
1: ନାଇଁ

ଉଠେଇଦେ ପରେ ତୁମେମାନେ ବିରକ୍ତ ଭାବ ହୁଅନି ତମେ ଦ୍ରୌପଦୀକୁ ଆଉ ଥରେ ସୁଯୋଗ ଦିଆଯାଉ ସେ ପ୍ରକୃତ ସତ କଥା ପ୍ରୟୋଗ କରନ୍ତୁ ଆମ ମନର ବ୍ୟଥାକୁ ସେ ଦୂରୀଭୂତ କରନ୍ତୁ ନାଇଁ ଧର୍ମରାଜ ଯୁଧିଷ୍ଠିର କହିଲେ ଦ୍ରୌପଦୀ ତୁମେ ମିଛା କଥା କହିଛ ତମ ମନରେ କଣ ଗୁପ୍ତ କଥା ଅଛି ପରିପ୍ରକାଶ କର ତମକୁ ଆଉ ଥରେ ସୁଯୋଗ ଦିଆଗଲା ତେଣୁ ଏତିକି ଧର୍ମରାଜ ଯୁଧିଷ୍ଠିର ଆଜ୍ଞା କହିଯାଇଛନ୍ତି ଏଇଠି ଦ୍ରୌପଦୀ ଆଉ ଥରେ କହିବା ପାଇଁ ଯାଉଛନ୍ତି ଆଜ୍ଞା।

ଧର୍ମରା ଯୁଧିଷ୍ଠିରଙ୍କ କଥାକୁ ଶୁଣି ଦ୍ରୌପଦୀ କହିଲେ ମୋ ନାଁଟି ହଉଛି ଦ୍ରୌପଦୀ, ମୋର ପାଞ୍ଚଟା ସ୍ୱାମୀ ଅଛନ୍ତି, ମୋ ମନ ମଧ୍ୟରେ ଅଛି, ମୁଁ ଥରେ ମାତ୍ର କେମିତି କର୍ଣ୍ଣକୁ ଆଜ୍ଞା ସ୍ୱାମୀ ରୂପରେ ପାଆନ୍ତି। ଏତିକି ଯେତେବେଳେ କହିଦେଲେ ଆମ୍ବ ଟିପ୍ପଣୀ ଯେ ତଳୁ ଯେ ଆଜ୍ଞା ଗଛରେ ଲାଗିଗଲା ନାଇଁ, ସମସ୍ତେ ପଣ୍ଡିତ ଆଜ୍ଞା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ ସତ୍ୟ ଆମ ସତ୍ୟ ପ୍ରମାଣ କରିଦେଲା, ଏବଂ ଦ୍ରୌପଦୀ ଆଉ ମିଥ୍ୟାବାଦୀ ହେଲାନି କି ଅସତୀ ପଣ୍ଡିତ ହେଲାନି।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ହମ୍ ଆପକେ ହେ କୌନ୍ ର କେତୋଟି ଗୀତ।